ଆକାଶବାଣୀ ରାଉରକେଲା, ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 18 ଦିନ 2026 ମସିହା ଜୁନ 7 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧ, ଏହି ଭକ୍ତିଗୀତଟି ଶୁଣୁଥିଲେ ମୋନାଲିସା ପଣ୍ଡାଙ୍କ କଣ୍ଠରୁ। ଗୀତ ରଚନା କରିଥିଲେ ନିରଞ୍ଜନ ପାଢ଼ୀ। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଶାନ୍ତନୁ କୁମାର ସାମନ୍ତରାୟଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ନରସିଂହ ପାଢ଼ୀ।

ଶ୍ରୋତା ବନ୍ଧୁ, ଶୁଣୁଥିଲେ ସାଧନା ଦାସଙ୍କ କଣ୍ଠରୁ ଏହି ଭକ୍ତି ଗୀତଟି। ଗୀତ ରଚନା କରିଥିଲେ ନରସିଂହ ପାଢ଼ୀ। ଆକାଶବାଣୀ ରାଉରକେଲା। ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଶାନ୍ତନୁ କୁମାର ସାମନ୍ତରାୟ ଏବଂ ସାଧନା ଦାସଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି ନରସିଂହ ପାଢ଼ୀ।

0: ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଧନା ଆକାଶବାଣୀ ରାଉରକେଲା। ବିଶେଷ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 6:35। ଆସନ୍ତୁ ଶୁଣିବା ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, କ୍ରମରେ ଶୁଣିବା 187ତମ ଭାଗ।
1: ଏପିସୋଡ 187।

ଶ୍ରୋତବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47ରେ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଦୂରଦର୍ଶୀ ନେତୃତ୍ୱଥି ରାଜ୍ୟ ଶିଳ୍ପାୟନକେ ତୁର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାଥି ହୋଇଥିବା 147 ନମ୍ବର ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟି ବୈଠକଥି ମୋଟ 24 ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କର ଜରିଏ ରାଜ୍ୟ 3,793,33,00,00 ଟଙ୍କାର ପୁଞ୍ଜିନିବେଶ ହେବାର ସହିତ 19,924 ନୂଆ ନିଯୁକ୍ତି ସୁଯୋଗ ତିଆରି ହୋଇପାରିବ। ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ସୁନ୍ଦରଗଡ଼ ସହିତ 14 ଜିଲ୍ଲାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ଦିଗେ ଏଇଟା ଗୋଟିଏ ବଡ଼ ପଦକ୍ଷେପ ହେବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର 2 ଖେପେ 204 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ସାଂସଦ ବିଧାୟକମାନେ ଉପସ୍ଥିତ ରହିବେ। ସମ୍ବଲପୁରନ ଆୟୋଜିତ ହୋଇଥିବା ସମ୍ବଲପୁର କପ୍ କବାଡ଼ି ଟୁର୍ଣ୍ଣାମେଣ୍ଟଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍। କବାଡ଼ିକେ ଆମର ସାଂସ୍କୃତିକ ପ୍ରତୀକ ବୋଲିକରି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ସମ୍ବଲପୁରର 9 ବ୍ଲକ୍ର ଷ୍ଟାଡିୟମ୍ ତିଆରି କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ ଘୋଷଣା କରିଛନ୍। ଇତାର ସହିତ 25 କୋଟି ଟଙ୍କା ଖର୍ଚ୍ଚାଥି ଭିଏସ୍ଏସ୍ ଷ୍ଟାଡିୟମ୍ର ପୁନର୍ବିକାଶ ଲାଗି ଟେଣ୍ଡର ପ୍ରକ୍ରିୟା ମୂଲ ହୋଇଥିବାର ବେଳେ 15 କୋଟି ଟଙ୍କା ଖର୍ଚ୍ଚାଥି ମନ୍ଦଲିଆ ପଡ଼ିଆନ ଗୋଟିଏ ଆଧୁନିକ ଫିଫା ଯୋଗ୍ୟତା ଥିବା ଫୁଟବଲ ଷ୍ଟାଡିୟମ୍ର ତିଆର କାମ ଚାଲୁଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଯୁବ ଖେଳାଳିମାନଙ୍କ ଲାଗି 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ତିଆର ହେବା, ଏ ଅବସରରେ ମୁଖ୍ୟମନ୍ତ୍ରୀ ଭୀମ ବରାଡ଼ ଆଉ ପ୍ରିୟଙ୍କା ପ୍ରଧାନଙ୍କ ସଫଳତାକେ ଯୁବପିଢ଼ିମାନଙ୍କ ଲାଗି ପ୍ରେରଣା ଆଏ ବୋଲି କହିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜନାରାୟଣ ମିଶ୍ର ଆଉ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କନୁ ଡାକ୍ତରଖାନାନ ଭର୍ତ୍ତି ହେବାର ଆଘର ଆଉ ଉତ୍ତରର ଖର୍ଚ୍ଚା ଆଦାୟ ନାଇଁ କରବାରକେ ରାଜ୍ୟ ସ୍ୱାସ୍ଥ୍ୟ ନିଶ୍ଚିତକରଣ ସମିତି SHAS ତରଫୁ ସବୁ ପଞ୍ଜିକୃତ ଡାକ୍ତରଖାନାକେ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଡମିଟ୍ ହେବାର ଆଘର 3 ଦିନ ଆଉ ଡିସ୍ଚାର୍ଜ ହେବାର ଉତ୍ତରୁ 15 ଦିନ ତକ ପରାମର୍ଶ, ଉଷୁ, ପରୀକ୍ଷା ଆଉ ଫଲୋଅପ୍ ପ୍ୟାକେଜ୍ ମୂଲ୍ୟଥି ସାମିଲ ହେବା। ଇତାର ସହିତ ଅସ୍ତ୍ରୋପଚାର, ଜଟିଳତା ଆଉ ଫେରଘାଏ ଭର୍ତ୍ତି ଖର୍ଚ୍ଚା ବିଲ୍ ମାହାଲିଆ କରାଯିବା। ଏଥି ଖିଲାପ କଲେ କର୍ତ୍ତୃପକ୍ଷଙ୍କ ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯିବା। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲି ଭୁବନେଶ୍ୱର 2 ଘରୋଇ ଡାକ୍ତରଖାନା ବୁଲି ଦେଖିକରି ନିର୍ଦ୍ଦେଶନାମା ପାଳନ ବାବଦେ ସମୀକ୍ଷା କରିଛନ୍। ମାର୍ଚ୍ଚ 2026 3-ମାସିଆ କାର୍ଯ୍ୟଦକ୍ଷତା ସମୀକ୍ଷା ଲାଗି ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର 138 ନମ୍ବର ବୈଠକ ଗଲାକାଲି ଭୁବନେଶ୍ୱରର ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାଥି ହୋଇଯାଇଛି। ସବୁ କ୍ଷେତ୍ରଟି ସନ୍ତୁଳିତ ଋଣ ଯୋଗାବାର ଉପରେ ଜୋର ଦେଇକରି ମୁଖ୍ୟ ଶାସନ ସଚିବ କହିଛନ୍, ପର୍ଯ୍ୟଟନ, କୃଷି, ଉଦ୍ୟୋଗ, ମାଚାସ, ଖାଇବାର ଦର ପ୍ରକ୍ରିୟାକରଣ ଆଉ ସେବା କ୍ଷେତ୍ରକେ ପ୍ରାଥମିକତା ଦିଆଯିବା। ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ଆଉ ରେଡ୍ ଟେପ୍ ନୁ ରେଡ୍ କାର୍ପେଟ୍ ତକ୍ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ଭିଲ୍ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଛାତ୍ରୀମାନଙ୍କୁ ଏଆଇ ଆଉ ଆଧୁନିକ ପ୍ରଯୁକ୍ତି ବିଦ୍ୟାଥି ସଶକ୍ତ କରବାରକେ ଉଚ୍ଚଶିକ୍ଷା ବିଭାଗ ଆଉ ଏଡ୍ୟୁନେଟ୍ ଫାଉଣ୍ଡେସନ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ମାଇକ୍ରୋସଫ୍ଟ ସହଯୋଗଥି ରାଜ୍ୟର ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତା, ଡାଟା ସାଇନ୍ସ, ମେସିନ୍ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି, ପାଇଥନ୍, ଡାଟା ଏନାଲିଟିକ୍ସଥି 240 ଘଣ୍ଟାର ତାଲିମ ଦିଆଯିବା। ଫି ବଛର ଇଥି ହଜାରେ ଜଣ ଛାତ୍ରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ଅବସରରେ କହିଛନ୍, ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଛାତ୍ରୀମାନଙ୍କୁ ପ୍ରଯୁକ୍ତି କ୍ଷେତ୍ରଟି ସଶକ୍ତ କରବାରଟା ଇତାର ମୁଖ୍ୟ ଲକ୍ଷ୍ୟ ଆଏ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଇଜେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନର ଗଲାକାଲି 8 ଦିନ ସରିଛି। ବେଲବୁଡ଼ର 6 ତକ ରାଇଜେ 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ମିଳିଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଅନୁସୂଚିତ ଜାତି ଆଉ ଜନଜାତି ଲୋକ ଲାଗି ଜିଲ୍ଲାସ୍ତରୀୟ ସତର୍କତା ଆଉ ଅତ୍ୟାଚାର ନିବାରଣ POA ଆଇନ 1999 ବାବଦେ ଗୋଟିଏ ବୈଠକ ହୋଇଯାଇଛି। ଅନୁସୂଚିତ ଜାତି ଆଉ ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ନ୍ୟାୟ ଆଉ ସମାନତା ଦେବାର ଉପରେ କାମ କରିବାର ଲାଗି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ହପ୍ତେ ଭିତରେ ଓଡ଼ିଶା ଉପକୂଳକେ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଆକଳନ କରାଯାଇଛି। ମୌସୁମୀ ଆଗକେ ବଢ଼ବା ଲାଗି ପାଗ ଅନୁକୂଳ ରହିଛି। କାଲବୈଶାଖୀ ପ୍ରଭାବଥି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ସହିତ 24

ଜିଲ୍ଲା ଧୂକାଗଡ଼ି ସାଙ୍ଗେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା ତିନି ଦିନ ଭିତରେ ଦିନର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:00। ତେବେ ଆସନ୍ତୁ ଶୁଣିନେବା ଆଜିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସଂକ୍ଷିପ୍ତ ସୂଚନା। ସକାଳ 7:25 ପ୍ରଚାର କରିବୁ କୁନି କୁନି ଶିଶୁମାନଙ୍କ ଉପଲକ୍ଷେ କାର୍ଯ୍ୟକ୍ରମ ଶିଶୁ ରାଇଜ। ଆଜି ଏଥିରେ ଶୁଣିବା 90 ଇୟର୍ସ ଅଫ୍ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ସକାଳ 8:30 ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ସଂଯୁକ୍ତା କୁମାରୀ ଜେନା ଏବଂ ଅକ୍ଷୟ କୁମାର ଆଚାର୍ଯ୍ୟ। ପରେ ପରେ 8:45 ଶୁଣିବା ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ଜାନକୀ କିଷାନ ଏବଂ ସାଥୀ। ସକାଳ 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଦିନ 11:00-12:00 ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଦିନ 12:00 ପ୍ରଚାର କରିବୁ ନାରୀମାନଙ୍କ ମନଛୁଆଁ କାର୍ଯ୍ୟକ୍ରମ ନାରୀ ମହଲ। ଆଜିର ବିଷୟ ରହିଛି ସୁରକ୍ଷିତ ଖାଦ୍ୟ ଅଭ୍ୟାସରେ ମହିଳାମାନଙ୍କ ସଚେତନତା, ଏନେଇ ଆଲୋଚନା କରିଛନ୍ତି ଅନ୍ମୟୀ ନନ୍ଦ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟାଶ୍ରୀ ମହାନ୍ତି। ଦିନ 12:30 ଅପରାହ୍ନ 5:00 ଯାଏ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆଜିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସଂକ୍ଷିପ୍ତ ସୂଚନା। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3,793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍ପାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟ ପରାଜୟ

0: ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯୁବ ଖେଳାଳିମାନଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9 ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ମଧ୍ୟରେ ଗତକାଲି 8 ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1950 କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13 ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକ୍ରେ 5, ଝରିଗାଁ ବ୍ଲକ୍ରେ 6 ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକ୍ରେ 1 ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ପି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜରାୟୁ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ବୃଦ୍ଧି କରାଯାଇଛି। 14-15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1 ଆରମ୍ଭ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସା ଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟା ଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ

0: ଜିମନ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ଶୋଥ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଝାଡ଼ା ହେବା, ଧଇଁସଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏ ତ ଗଲା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ୍ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି, ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ, ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇ ନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର କୌଶିକ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି NTA ଏବଂ ସାଫ୍ ମହିଳା ଚାମ୍ପିୟନସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ PM ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା UPI ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ୍ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ୍ 3 ଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ BSF ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ CBDT ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ୍ର ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛି। ଠକେଇ ରାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ NTA ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ NTA ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। NTA ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ 2nd ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡିଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି, ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲଡନ୍ ହି କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370+ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATA ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ 3-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 2 ମହିଳାଙ୍କ ସମେତ ଅତିକମ୍ରେ 7 ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି, ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 15 ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିଅନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ୍ ହାସଲ କରିଛି। 7 ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି NTA ଏବଂ ସାଫ୍ ମହିଳା ଚାମ୍ପିଅନ୍ସିପ୍ 2026 ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25। ଆସନ୍ତୁ ଶୁଣିବା କୁନି କୁନି ଶିଶୁମାନଙ୍କ ଉପଲକ୍ଷେ କାର୍ଯ୍ୟକ୍ରମ ଶିଶୁ ରାଇଜ। ଆଜିର ବିଷୟ ରହିଛି 90 ଇୟର୍ସ ଅଫ୍ ଆକାଶବାଣୀ। ଏଥିସହ ଶୁଣିବା ୟୋଗା ଟିପ୍ସ, ଖରାଦିନ ଅଂଶୁଘାତ ଓ ପ୍ରଦୂଷଣ, ଏକ କାହାଣୀ, ଗୋଟିଏ ବୁଢ଼ା ବାଘର କଥା। ପରିବେଷଣ କରିଛନ୍ତି ପ୍ରଫୁଲ୍ଲ ସ୍ୱାଇଁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ ଆସନ୍ତୁ ଶୁଣିବା କୁନି କୁନି ଶିଶୁମାନଙ୍କ ଉପଲକ୍ଷେ କାର୍ଯ୍ୟକ୍ରମ ଶିଶୁ ରାଇଜ ଏହି ବିଜ୍ଞାପନ ପରେ।
4: ଆମର ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ

0: ମୋଦିଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
2: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
3: ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
4: କଣ କହୁନୁ,
3: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
4: ଆଉ ଇଲେକ୍ଟ୍ରି ବିଲ୍,
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

0: ପିଲାଏ ତମେମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 ମେଗାହର୍ଜ ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ
1: ବସନ୍ତ କୁମାର ସ୍ୱାଇଁ
0: ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା।
1: ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣି ଭଜନ ଓ କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳନି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ପିଲାମାନେ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ। କାହିଁକିନା ଗାଁଠୁ ସହର ପ୍ରତ୍ୟେକ ଗଳିକନ୍ଦିରେ ପହଞ୍ଚିଥାଏ କେବଳ ଏହି ଆକାଶବାଣୀ।
0: ପିଲାମାନେ, ଗୋଟିଏ କଥା କହିଲେ ଦେଖି, ଖାଦ୍ୟକୁ କେବେ ହେଲେ ନଷ୍ଟ କରିବା ଉଚିତ କି ନାହିଁ? ତମେ ଠିକ୍ କହିଛ, ଖାଦ୍ୟକୁ କେବେ ହେଲେ ନଷ୍ଟ କରିବା ଉଚିତ ନୁହେଁ। କାହିଁକିନା ସେଇ ମୁଠାଏ ଖାଦ୍ୟ ବି ଅନେକ ଲୋକଙ୍କ ଭାଗ୍ୟରେ ନଥାଏ। ଖାସ୍ ସେଇଥିପାଇଁ ତ ପିଲାମାନେ, ସାରା ବିଶ୍ୱରେ ଜୁନ୍ ମାସ 7 ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଆଉ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ମଣିଷ ଖାଦ୍ୟ ପାଇବା ଉଚିତ। କେହି ଯେମିତି ଖାଦ୍ୟ ଅଭାବରୁ ଭୋକିଲା ରହିବା ଉଚିତ ନୁହେଁ। ଖାଦ୍ୟକୁ କେବେ ବି ଅଯଥାରେ ନଷ୍ଟ ହେବାକୁ ଦିଅ ନାହିଁ, ତାକୁ ସର୍ବଦା ସୁରକ୍ଷିତ ରଖ। ତାହେଲେ ପିଲାମାନେ, ଆଜି ଆସନା ଶପଥ କରିବା ଖାଦ୍ୟକୁ କେବେ ବି ନଷ୍ଟ କରିବା ନାହିଁ। ଆଉ ଖାଦ୍ୟ ସୁରକ୍ଷା ଦିବସ ପାଳନର ଉଦ୍ଦେଶ୍ୟ ମଧ୍ୟ ଆମେ ଫଳପ୍ରଦ କରିବା।

ଜାଣିଛ ପିଲାମାନେ, ପ୍ରତି ବର୍ଷ ଜୁନ୍ ମାସ 8 ତାରିଖକୁ ବିଶ୍ୱ ମହାସାଗର ଦିବସ ଭାବେ ପାଳନ କରାଯାଏ। ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଜୁନ୍ ମାସ 8 ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଏ। ଏହି ଦିନକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ଜୈବ ବିବିଧତା, ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ସମ୍ବଳର ଅନୈତିକ ବ୍ୟବହାର ଏବଂ ସମୁଦ୍ର ଦ୍ୱାରା ଆସୁଥିବା ବିଭିନ୍ନ ପ୍ରକାରର ଆହ୍ୱାନ ବିଷୟରେ ବିଶ୍ୱରେ ସଚେତନତା ସୃଷ୍ଟି କରିବା। ଜାଣିଛ ପିଲାଏ, ପ୍ରତିବର୍ଷ ଜୁନ୍ ମାସ 8 ତାରିଖରେ ପାଳନ କରାଯାଏ ଜାତୀୟ ଘନିଷ୍ଠ ବନ୍ଧୁତା ଦିବସ। ପିଲାମାନେ, ଏହି ଉପଲକ୍ଷେ ତୁମମାନଙ୍କ ପାଇଁ ରହିଛି ଗୋଟିଏ ବଢ଼ିଆ ଗପ। ଗପଟିର ନାଁ ହେଉଛି ବନ୍ଧୁତା। ଗୋଟିଏ ଗାଁରେ ଶିକାରୀଟିଏ ଥାଏ। ସେ ଶିକାରୀଟି ବହୁତ ଦୁଷ୍ଟ ପ୍ରକୃତିର, କେବଳ ସୁଯୋଗ ଉଣ୍ଡୁଥାଏ କେଉଁଠୁ ଚଢ଼େଇଟିଏ ଆସିଲେ ତାକୁ ମାରିବା ପାଇଁ। ଗାଁକୁ ଗାଁ ସବୁବେଳେ ବୁଲେ, ପିଲାଙ୍କ ସହ ଦୋସ୍ତି ଜମାଏ, କିନ୍ତୁ ନିଶାଣ ରଖିଥାଏ ଚଢ଼େଇଙ୍କ ଉପରେ। ଗଛ ବାହୁଙ୍ଗାରେ ହଉ ଅବା ଗଛ କୋରଡ଼ରେ ଲୁଚି ରହିଥିବା ପକ୍ଷୀଙ୍କୁ ମାରିଦିଏ। ତଳେ ପଡ଼ିଗଲେ ଘରକୁ ନେଇଯାଏ, ଆଉ ରୋଷେଇ କରି ଆରାମରେ ପେଟ ପୁରାଇ ଖାଇଦିଏ। ଭାଳେଣି ପଡ଼ିଲା ପିଲାଏ ପକ୍ଷୀ ରାଇଜରେ, ଚିନ୍ତିତ ହୋଇପଡ଼ିଲେ ସମସ୍ତେ। ଦୁଷ୍ଟ ଶିକାରୀରୁ କେମିତି ବଞ୍ଚିବେ ସେହି ଚିନ୍ତାରେ ସମସ୍ତେ ମନ ଦୁଃଖ କରି ରହିଲେ। ହଁ ପିଲେ, ଗଛ ଉପରେ ପକ୍ଷୀମାନେ ସମସ୍ତେ ଏକଜୁଟ ହେଲେ। କେମିତି ଦୁଷ୍ଟ ଶିକାରୀଠୁ ତ୍ରାହି ମିଳିବ ସେହି ଚିନ୍ତାରେ ଭାବି ବସିଲେ। ତଳକୁ ଚାହିଁଲେ, ଦେଖିଲେ ପିମ୍ପୁଡ଼ିମାନେ ଏକାଠି ଚାଲୁଛନ୍ତି। ସେମାନଙ୍କ ଭିତରେ ଏକତା ଅଛି। ତାଙ୍କ ଦଳପତି ବୁଢ଼ା ପିମ୍ପୁଡ଼ିକୁ ପରାମର୍ଶ କଲେ ବହୁତ ଭଲ ହୁଅନ୍ତା, କାରଣ ତୀକ୍ଷ୍ଣ ନଜର ଶିକାରୀଙ୍କ ଉପରେ ରହିଥାଏ। ଯେକୌଣସି ଲୋକଙ୍କର ପାଦ ଯଦି ପିମ୍ପୁଡ଼ି ଉପରେ ପଡ଼ିଗଲା ନା ପିଲାଏ, ପିମ୍ପୁଡ଼ିମାନେ ରାଗିଯାଇ କାମୁଡ଼ି ଦିଅନ୍ତି। ସତ କହିବାକୁ ଗଲେ ପିମ୍ପୁଡ଼ି କାମୁଡ଼ା ବଡ଼ କଷ୍ଟଦାୟକ। ମଣିଷ କୁଣ୍ଡେଇ କୁଣ୍ଡେଇ ହୋଇ ଛଟପଟ ହୋଇ ବଡ଼ ବିରକ୍ତ ହୋଇଯାଏ। ପକ୍ଷୀମାନେ ଗଛ ତଳକୁ ଓହ୍ଲାଇ ଆସିଲେ, ପିମ୍ପୁଡ଼ିମାନଙ୍କ ଚାଲିବା ଶୈଳୀକୁ ଭଲ ଭାବେ ନିରୀକ୍ଷଣ କଲେ। କିଛି ସମୟ ପରେ ବୁଢ଼ା ପିମ୍ପୁଡ଼ିକୁ ଡାକି କହିଲେ, ଭାଇ ଆମ କଥା ଟିକେ ଶୁଣିବ କି? ବୁଢ଼ା ପିମ୍ପୁଡ଼ି କହିଲା, କ'ଣ ହୋଇଛି ତୁମର? ପକ୍ଷୀମାନଙ୍କ ମନରେ ସାହସ ବଢ଼ିଲା। ସବୁବେଳେ ସଞ୍ଜ ହେଉ ହେଉ ଶିକାରୀଟି ଗଛ ପାଖକୁ ଆସୁଛି, ବେଳ ଉଣ୍ଡି ବାଟୁଳି ମାରୁଛି, ଛୋଟ ଛୋଟ ପକ୍ଷୀମାନଙ୍କୁ ମାରି ଦେଉଛି, ଆଉ ବହୁତ ହଇରାଣ କରୁଛି। କହିଲା ପିମ୍ପୁଡ଼ି ଭାଇ, ଆଖି ଆଗରେ ଛୁଆଙ୍କ ଜୀବନ ପଳାଇଲେ ଆମେ କ'ଣ ସହିପାରିବୁ? ପିମ୍ପୁଡ଼ିମାନଙ୍କର ଦଳପତି ବୁଢ଼ା ନାଲି ପିମ୍ପୁଡ଼ି କହିଲା, ଠିକ୍ ଅଛି ପିଲାଏ, ଡରିବାର ନାହିଁ। ତୁମେମାନେ ଯେତେବେଳେ ବିପଦରେ ପଡ଼ି ଆମକୁ ସାହାଯ୍ୟ ମାଗୁଛ, ଆମେ ନିଶ୍ଚୟ ସାହାଯ୍ୟ କରିବୁ। ତୁମେମାନେ ଗଛ ଉପରେ ରହୁଛ, ଆଉ ଆମେ ଗଛ ମୂଳରେ ରହୁଛୁ। ଏ ଗଛ ପରା ଆମର ସାହା ଭରସା, ଏଥିପାଇଁ ଚିନ୍ତା କରନି। ଶିକାରୀକୁ ଏମିତି ଗୋଟିଏ ପାନେ ଦିଆଯିବ ଯେ ସେ ଆଉ କେବେ ଗଛ ପାଖକୁ ଆସିବନି କି ତୁମମାନଙ୍କୁ ଆଉ ବାଟୁଳି ମାରିବନି। ବର୍ତ୍ତମାନ ତୁମର ଆଉ ଆମର ବନ୍ଧୁତା ହେଲା। ତୁମେମାନେ ଯାଅ, ଘରେ ବସି ଆରାମ କର। ହଁ, ଯଦି ଶିକାରୀ ଆସେ ତୁମେ ଡାକ ଛାଡ଼ିବ, ମୁଁ ମୋ ପିମ୍ପୁଡ଼ି ଭାଇମାନଙ୍କୁ ନେଇ ସାଙ୍ଗେ ସାଙ୍ଗେ ତେୟାର ହୋଇଯିବି। ମୁହଁ ସଞ୍ଜ ବେଳକୁ ଶିକାରୀ ପୁଣି ଗଛମୂଳକୁ ପହଞ୍ଚିଲା, ହାତରେ ତାର ବନ୍ଧୁକ। ଉପରକୁ ନିରୀକ୍ଷେଇକି ଚାହିଁଲା, ଆଉ ବନ୍ଧୁକ ଉଠାଇଲା। ପକ୍ଷୀମାନେ କୋରଡ଼ ଭିତରେ ଲୁଚି ରହିଲେ, ମନରେ ଭୟ ଓ ଆଶଙ୍କା। ଛୁଆମାନେ ବାପା ମାଆକୁ ଜାବୁଡ଼ ଧରି ବସିଥାନ୍ତି। କେତେବେଳେ ଜୀବନଟା ଚାଲିଯିବ କିଏ କହିପାରିବ?
ପକ୍ଷୀମାନେ ଭୟରେ ଡାକ ଛାଡ଼ିଲେ। ବୁଢ଼ା ପିମ୍ପୁଡ଼ି ପକ୍ଷୀଙ୍କର ଡାକ ଶୁଣିପାରିଲା। ପିମ୍ପୁଡ଼ି ଦଳ ତୟାର ହୋଇଗଲେ ଶିକାରୀର ଗୋଡ଼କୁ କାମୁଡ଼ିବା ପାଇଁ। ଶିକାରୀ ଜାଣିପାରିଲାନି ଯେ ଗଛ ତଳେ ପିମ୍ପୁଡ଼ି ବସା ଅଛି ବୋଲି। ତା ପାଦ ଆଙ୍ଗୁଠି ପିମ୍ପୁଡ଼ି ଉପରେ ପଡ଼ିଗଲା। ବୁଢ଼ା ପିମ୍ପୁଡ଼ିର ରାଗ ନାକ ଅଗରେ ରାଗିଯାଇ ପିମ୍ପୁଡ଼ିମାନଙ୍କୁ ଆଦେଶ ଦେଲା ଶିକାରୀର ପାଦକୁ କାମୁଡ଼ି ଦେବାକୁ। ଦଳପତିଙ୍କ କଥା ଅନୁସାରେ ପିମ୍ପୁଡ଼ିମାନେ କ'ଣ କଲେ ପିଲାଏ ଜାଣିଛ? ଶିକାରୀର ଗୋଡ଼ ଉପରେ ଚରିଗଲେ। ଶିକାରୀଟି ବନ୍ଧୁକ ଉଠାଇବା ଆଗରୁ ପିମ୍ପୁଡ଼ି କାମୁଡ଼ାରେ ସେ ଛଟପଟ ହେଲା। ଗୋଡ଼ କୁଣ୍ଡେଇ କୁଣ୍ଡେଇ ତାର ରକ୍ତ ବାହାରି ପଡ଼ିଲା। ଆଉ ପକ୍ଷୀମାନଙ୍କୁ ମାରିବ କ'ଣ, ଦୌଡ଼ି ଦୌଡ଼ି ପଳାଇଗଲା ପରା। ପକ୍ଷୀମାନେ ଜାଣିପାରିଲେ ଯେ ଶିକାରୀ ଦୂରକୁ ପଳାଇଗଲାଣି ବୋଲି। ଦଳପତି ବୁଢ଼ା ପିମ୍ପୁଡ଼ି ଡାକିଲା ପକ୍ଷୀମାନଙ୍କୁ ବହୁତ ଖୁସିରେ। ପକ୍ଷୀମାନେ ତଳକୁ ଓହ୍ଲାଇଲେ। ବୁଢ଼ା ପିମ୍ପୁଡ଼ି ସବୁ କଥା କହିଦେଲା। ଆଜି ଠିକ୍ ପାନେ ପାଇଛି ଶିକାରୀଟି। ସବୁବେଳେ ପକ୍ଷୀମାନଙ୍କ ଉପରେ ସେ ନଜର ରଖୁଥିଲା। ସେ ଆଉ ଏଠିକି ଆସିବନି। ପକ୍ଷୀମାନେ ସବୁ ଆଶ୍ୱସ୍ତି ହେଲେ। କୃତଜ୍ଞତାରେ ପିମ୍ପୁଡ଼ିମାନଙ୍କୁ ଧନ୍ୟବାଦ ଦେଇ ବୁଢ଼ା ପିମ୍ପୁଡ଼ିକୁ ମଧ୍ୟ ଧନ୍ୟବାଦ ଦେଲେ। ତୁମେମାନେ ଗଛ ମୂଳରେ ଥାଇ ଆମମାନଙ୍କୁ ବହୁତ ସାହାଯ୍ୟ କଲ। ପିମ୍ପୁଡ଼ି ଭାଇ ବିପଦରୁ ଆମକୁ ଉଦ୍ଧାର କଲ। ଆସ ଆଜିଠାରୁ ଆମେ ସମସ୍ତେ ବନ୍ଧୁ ହୋଇ ରହିବା। ହଉ ଠିକ୍ ଅଛି, ତୁମେମାନେ ଆରାମରେ ଗଛ ଉପରେ ରହିଥାଅ। ଯେତେବେଳେ ବି କିଛି ଅସୁବିଧା ହୁଏ ନିଶ୍ଚୟ ଆମକୁ ସାହାଯ୍ୟ ମାଗିବ। ଆମେ ନିଶ୍ଚୟ ତୁମକୁ ସାହାଯ୍ୟ କରିବୁ। ପକ୍ଷୀମାନେ ଏହି କଥା ଶୁଣି ମନ ଖୁସିରେ ଗଛ କୋରଡ଼ରେ ବିଶ୍ରାମ ନେଲେ। ହଁ ପିଲାଏ, ଦେଖିଲଟି ବନ୍ଧୁତା କଲେ କେତେ ଲାଭବାନ ଆମେ ହୋଇପାରିବା। ତେଣୁକରି ସବୁବେଳେ ବନ୍ଧୁଙ୍କ ଉପରେ ଆଶା ଭରସା ଏବଂ ନିଜର ଭାବ ବିନିମୟ କରିବା ଦରକାର। ତାହା ହେଲେ ଯାଇ ଏ ସଂସାର ଭିତରେ ରହିଲେ ସମସ୍ତଙ୍କର ମଙ୍ଗଳ କାମନା କରିବା ଏବଂ ଆମର ବନ୍ଧୁତାକୁ ବଜାୟ ରଖିବା। ପିଲି, ଏବେ ଆସ ଜାଣିବା ଆମ ଦେଶର ଶହୀଦଙ୍କ ବିଷୟରେ। ହଁ, ଆମ ଦେଶର ଶହୀଦଙ୍କ ମଧ୍ୟରୁ ଶହୀଦ ବିର୍ସା ମୁଣ୍ଡା ହେଲେ ଅନ୍ୟତମ। ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଜାଣିଛ ପିଲେ, ଉନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ କରିଥିଲେ। 25 ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ି ସାରିଥିଲେ। ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।

ଜାଣିଛ ପିଲାମାନେ, ଶିଶୁ ଶ୍ରମିକ ନିରୋଧ ଦିବସ ପ୍ରତି ବର୍ଷ ଜୁନ୍ ମାସ 12 ତାରିଖରେ ପାଳିତ ହୁଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ବାଳଶ୍ରମ ବିରୋଧରେ ଜନମତ ସୃଷ୍ଟି କରିବା। ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ ବା ILO-ର ଉଦ୍ୟମରେ 2002 ଏହି ଦିବସ ପାଳନ କରାଯାଇଆସୁଅଛି। ବିଶ୍ୱ ଶ୍ରମ ସଂଗଠନର 138ତମ ଏବଂ 182ତମ ସମ୍ମିଳନୀରେ ଏହି ସମ୍ପର୍କିତ ଘୋଷଣାନାମା ଗୃହୀତ ହୋଇଛି। ଶିଶୁ ଶ୍ରମିକ ବିରୋଧରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ 3 ଦଶନ୍ଧି ଧରି ବଚପନ ବଚାଓ ଆନ୍ଦୋଳନ ଚଳାଇଛନ୍ତି।

ପିଲାମାନେ ସୁସ୍ଥ ରହିବା ପାଇଁ ସିଡ଼ି ନିହାତି ଚଢ଼ିବା ଦରକାର। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମଶାଳା ସବୁବେଳେ ଯିବାକୁ ସମୟ ନାହିଁ। ଚିନ୍ତା କରନି, ଆମେରିକାନ୍ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମଶାଳା ଯାଇ ଖର୍ଚ୍ଚାନ୍ତ ହେବା ଅପେକ୍ଷା ଶାରୀରିକ ପରିଶ୍ରମ କଲେ ମଧ୍ୟ ସୁଫଳ ମିଳିବ। ଦିନକୁ ଅଧଘଣ୍ଟା ବ୍ୟାୟାମ କଲେ ଯେତିକି ସୁଫଳ ମିଳେ ତାହା 10 ମିନିଟ୍ର ଶାରୀରିକ ପରିଶ୍ରମର ସମକକ୍ଷ ହୋଇଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଚାଲିବା, ପାହାଚ ଚଢ଼ିବା ଏବଂ ସାଇକେଲ ଚାଳନା କରିବା ନିହାତି ଦରକାର। ଏହାଦ୍ୱାରା ମାଂସପେଶୀର ଉପଯୁକ୍ତ ସଞ୍ଚାଳନ ହୋଇଥାଏ। ଏହା ବ୍ୟତୀତ ଦିନକୁ 10 ମିନିଟ୍ର ଶାରୀରିକ ବ୍ୟାୟାମ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବ୍ୟାୟାମ କରି ହୃତସ୍ପନ୍ଦନକୁ ସାଧାରଣ ରଖିପାରିଲେ ଶରୀରରେ ଚଞ୍ଚଳତା ଆସେ। ଏହାଦ୍ୱାରା ହୃଦରୋଗ ଓ ଶ୍ୱାସରୋଗରୁ ମୁକ୍ତି ମିଳିବା ସହ ମେଦବହୁଳ ଜନିତ ରୋଗର ଭୟକୁ ମଧ୍ୟ ଏଡ଼ାଇ ଦିଆଯାଇପାରେ। ଶାରୀରିକ ପରିଶ୍ରମ କଲେ ମଧ୍ୟ ମେଦ ହ୍ରାସ କରାଯାଇପାରିବ। ତେଣୁ ସମ୍ମିଳିତ ଆହାର ସହ ଦୈନନ୍ଦିନ ଶାରୀରିକ ପରିଶ୍ରମ ଦ୍ୱାରା ମଣିଷକୁ ସୁସ୍ଥ ଓ ସତେଜ ରଖାଯାଇପାରିବ। ପିଲାମାନେ, ଏବେ ତୁମମାନଙ୍କ ପାଇଁ ରହିଛି ଅଂଶୁଘାତକୁ ନେଇ କିଛି କଥା। ହଁ ପିଲେ, ଏବେ ତୁମମାନଙ୍କର ଗ୍ରୀଷ୍ମ ଛୁଟି ହୋଇଛି। ପ୍ରତି ବର୍ଷ ପ୍ରବଳ ଖରା ଯୋଗୁଁ ଗ୍ରୀଷ୍ମ ଋତୁରେ ଉତ୍ତାପ ବୃଦ୍ଧି ହୁଏ, ଯାହାପାଇଁ କି ଆମ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ହୋଇଯାଏ। ସାଧାରଣତଃ ବୈଶାଖ ଓ ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ସୂର୍ଯ୍ୟତାପ ଅନୁଭୂତ ହୁଏ। ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଓ ଗରମ ପବନ ପାଇଁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ଥାଏ। ମନୁଷ୍ୟ, ପଶୁ, ଜୀବଜନ୍ତୁ ଉତ୍ତାପ ସହି ନପାରି ମୃତ୍ୟୁବରଣ କରନ୍ତି। ଅଂଶୁଘାତ ହେବାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ଇତ୍ୟାଦି ବିଷୟରେ ସମସ୍ତଙ୍କୁ ଜାଣିବା ନିହାତି ଆବଶ୍ୟକ। ଆସନା ପିଲାମାନେ ଜାଣିବା ଅଂଶୁଘାତର କାରଣ ଓ ଲକ୍ଷଣ। ଅଂଶୁଘାତର ମୁଖ୍ୟ କାରଣ ହେଲା ସୂର୍ଯ୍ୟ ରଶ୍ମିର ଉତ୍ତାପ ବୃଦ୍ଧି, ଜଙ୍ଗଲ କ୍ଷୟ, କଳକାରଖାନା।

0: ସ୍ୱର୍ଗ ଖ ଦୁଃଖ ଦ ରେ ହର୍ଷୋକାର ବିସର୍ଗ ଖ ରେ ହର୍ଷେକାର ନ ରେ ଦୀର୍ଘଇକାର ଦୁଃଖିନୀ ନ ରେ ହର୍ଷେକାର ବିସର୍ଗ ଦନ୍ତେଶ ହ ରେ ଆକାର ୟ ନିଃସହାୟ ଦ ରେ ହର୍ଷୋକାର ବିସର୍ଗ ଖ ରେ ଦୀର୍ଘଇକାର ଦୁଃଖୀ ଦ ରେ ହର୍ଷୋକାର ବିସର୍ଗ ଦନ୍ତେଶରେ ଆକାର ହ ସ ଦୁଃସାହସ ଘ ଟ ରେ ବିସର୍ଗ ଘଟ ଗ ଜ ରେ ବିସର୍ଗ ଗଜ ବ ରେ ଆକାର ବା ଳ କ ରେ ବିସର୍ଗ ବାଳକ ହ ଦ ରେ ହର୍ଷୋକାର ବିସର୍ଗ ଖ ରେ ହର୍ଷେକାର ଖି ତ ଦୁଃଖିତ କ ରେ ରୁକାର କ୍ରୁ ମୂର୍ଦ୍ଧ୍ନେଷ କ ରେ ବିସର୍ଗ କୃଷକ ହ ଦ ରେ ହର୍ଷୋକାର ବିସର୍ଗ ଦନ୍ତେଶ ମୟ ଦୁଃସମୟ ପିଲାଏ, ଆଜି ତୁମମାନଙ୍କ ପାଇଁ ରହିଛି ଗୋଟିଏ ବଢ଼ିଆ ଗପ। ଗପଟିକୁ କହୁଛନ୍ତି ପ୍ରଫୁଲ୍ଲ ସ୍ୱାଇଁ।
1: ପିଲାମାନେ, ବର୍ତ୍ତମାନ ମୁଁ ତୁମକୁ ଗୋଟିଏ ସୁନ୍ଦର କଥା କହୁଅଛି। ଯୁବକ ଅବସ୍ଥାରେ ଶକ୍ତିଶାଳୀ ଲୋକର ଯେଉଁ ଅହଙ୍କାର ବେଶୀ ଥିଲେ, ସେ ବାର୍ଦ୍ଧକ୍ୟ ଅବସ୍ଥାରେ ଅର୍ଥାତ୍ ବୁଢ଼ା ହେଲା ପରେ କିପରି କଷ୍ଟ ପାଏ ସେ ବିଷୟରେ ଗୋଟିଏ ଗପ ଶୁଣ। ସେ ଗପର ନାଁ ହେଉଛି ଗୋଟିଏ ବୁଢ଼ା ବାଘର କଥା। ଜଙ୍ଗଲରେ ରହୁଥିଲା ମହାବଳ ବାଘଟିଏ। ସେ ଯେଉଁ ଅଞ୍ଚଳରେ ବୁଲୁଥିଲା ସେ ଅଞ୍ଚଳରେ କୌଣସି ହରିଣର ଦେଖା ମିଳୁନଥିଲା। ସେ ଥିଲା ଭାରି କ୍ରୋଧୀ ଓ ହିଂସ୍ର ଶିକାରୀ। କିଛି ଦିନ ପରେ ମହାବଳକୁ ବାର୍ଦ୍ଧକ୍ୟ ଗ୍ରାସିଲା, ଅର୍ଥାତ୍ ସେ ବୁଢ଼ା ହୋଇଗଲା। ସେ କ୍ରମେ ଦୁର୍ବଳ ହୋଇ ପଡ଼ିଲା। ଯେମିତି ବୁଢ଼ା ହୋଇଗଲେ ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି, ବାଘ ମଧ୍ୟ ବୁଢ଼ା ହୋଇ ଦୁର୍ବଳ ହୋଇପଡ଼ିଲା। ସେ ଦିନେ ଦେଖିଲା ଯେ ତାଠାରୁ କିଛି ଦୂରରେ ହରିଣଟିଏ ଚରୁଛି। ସେ ତାକୁ ଗୋଡ଼ାଇଗଲା। ହରିଣଟି ତରକି ଯାଇ ଟିକିଏ ଦୂରକୁ ଦୌଡ଼ିଗଲା ଏବଂ ଛିଡ଼ା ହୋଇ ବାଘକୁ କିଛି ସମୟ ପାଇଁ ଚାହିଁ ରହିଲା କି ବାଘର ମାନେ କାର୍ଯ୍ୟକଳାପ କ'ଣ। ତାପରେ ସେ ଜଙ୍ଗଲ ଭିତରକୁ ପଶିଗଲା। ନିଜ ଅସାମର୍ଥ୍ୟ ଦେଖି ବାଘ ମନରେ ଭାରି ଦୁଃଖ ହେଲା। ଅର୍ଥାତ୍ ବାଘ ହରିଣକୁ ଗୋଡ଼େଇ ପାରିଲା ନାହିଁ ଏବଂ ତାକୁ ଖାଇପାରିଲା ନାହିଁ, ତେଣୁ ବାଘ ମନରେ ଭାରି ଦୁଃଖ ହେଲା। କାହିଁକିନା ସେ ବୁଢ଼ା ହୋଇଯାଇଥିଲା, ଦୁର୍ବଳ ହୋଇଯାଇଥିଲା। କିଛି ସମୟ ପରେ ତାର ଦୁଃଖ ଆହୁରି ବଢ଼ିଗଲା। ଯେତେବେଳେ ସେ ଦେଖିଲା ଯେ ହରିଣଟି ଏଥର ତାର ସାଙ୍ଗମାନଙ୍କୁ ଡାକି ଆଣି ସେଠି ବୁଲୁଛି, ଏଥର ରାଗିଯାଇ ବାଘ ହେଣ୍ଟାଳ ମାରିଲା, ଅର୍ଥାତ୍ ଜୋରେ ଗର୍ଜନ କଲା। ହେଣ୍ଟାଳ ଅର୍ଥାତ୍ ବାଘର ଗର୍ଜନକୁ ଶୁଣି ସବୁ ହରିଣ ଜଙ୍ଗଲ ଭିତରକୁ ଦୌଡ଼ିବାକୁ ବାହାରିଲା ବେଳକୁ ପ୍ରଥମ ଯେଉଁ ହରିଣଟି ବାଘକୁ ଦେଖିଥିଲା ସେଇ ହରିଣଟି କହିଲା, ଇଏ ଖାଲି ହେଣ୍ଟାଳ ମାରୁଛି, ଏ ହରିଣ ମାନେ ଇଏ ଖାଲି ଚିତ୍କାର କରୁଛି, ଏହାକୁ ଡର ନାହିଁ, କାହିଁକି ନା ଇଏ ଖାଲି ଗର୍ଜନ କରିବା ବାଘ। ଆଉ ତାପରେ ହରିଣ ମାନେ ଆଉ ବାଘର ସେ ଗର୍ଜନକୁ ଆଉ ଖାତିରି କଲେନି ଏବଂ ସେଠାରେ ଘାସ ଚରିଲେ, ବାଘ ଆଉ ତାଙ୍କର କିଛି ବିଗାଡ଼ି ପାରିଲାନି। ତେଣୁ ଯେତେବେଳେ ଶରୀରରେ ଶକ୍ତି ଥିବ ସେତେବେଳେ ଅହଙ୍କାର ନ କରି କ୍ରୋଧ ନ କରି ସମସ୍ତଙ୍କ ସହିତ ମଧୁର ବ୍ୟବହାର କରିବା ଉଚିତ, ବୁଝିପାରିଲ? ତେଣୁ ତୁମେ ସମସ୍ତେ ପରସ୍ପର ପ୍ରତି ଏବଂ ଗୁରୁଜମାନଙ୍କ ପ୍ରତି ଏବଂ ଛୋଟ ପିଲାଙ୍କ ପ୍ରତି ଶ୍ରଦ୍ଧା ସ୍ନେହ ଭକ୍ତି ରଖିବା ଉଚିତ।
0: ପିଲାଏ, ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।

ଶ୍ରୋତାବନ୍ଧୁ ଶୁଣୁଥିଲେ କୁନିକୁନି ଶିଶୁମାନଙ୍କ ଉପଲକ୍ଷେ କାର୍ଯ୍ୟକ୍ରମ ଶିଶୁ ରାଇଜ। ଆଜି ଏଥିରେ ଶୁଣିଲେ 90 ଇୟର୍ସ ଅଫ୍ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ଆକାଶବାଣୀ ରାଉରକେଲା। ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ୍ ନମ୍ବରରେ। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:58 ହେବାକୁ ଯାଉଛି।

0: ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଶ୍ରୀମତୀ ନିର୍ମଳା ପଣ୍ଡା।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ସୁଗମ ସଙ୍ଗୀତଟି ଶୁଣିବା ସଂଯୁକ୍ତ କୁମାରୀ ଜେନା ଏବଂ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି ଶ୍ରୀମତୀ ନିର୍ମଳା ପଣ୍ଡା।

ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ଜାନକୀ କିଷାନ ଏବଂ ସାଥୀ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରକୁ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ଜାନକୀ କିଷାନ ଏବଂ ସାଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ କିଷାନ ଗୀତ, ପରିବେଷଣ କରିଥିଲେ ଜାନକୀ କିଷାନ ଏବଂ ସାଥୀ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 10:00। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମ ଗୀତଟି ଶୁଣିବା ବିବି ନମ୍ବର 1 କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏବଂ ପୂର୍ଣ୍ଣିମା। ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

0: ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ। କଣ୍ଟାକ୍ଟ ନମ୍ବର 7205730336।
1: ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ଚମତ୍କାର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ଚାହତ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ନିଦା ଫୈଜିଲ, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ବର୍ଡର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ରୂପ କୁମାର ରାଠୋଡ। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ହିନ୍ଦୀ ଗୀତର କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଚାଲବାଜ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ AEDP ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ପରବର୍ତ୍ତୀ ଗୀତଟି ଶୁଣିବା କୁଲି ନମ୍ବର 1 କଥାଚିତ୍ରରୁ ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ ଗୀତ ରଚନା କରିଛନ୍ତି ସମୀର ସଙ୍ଗୀତ ସଂଯୋଜନା କରିଛନ୍ତି ଆନନ୍ଦ ମେଲେନ୍ଦ

0: ସଚେତନତା ଓ ସତର୍କତା ହିଁ ସୁରକ୍ଷା। ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକିଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
3: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଧଡ଼କନ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ନୁସରତ ଫତେହ ଅଲ୍ଲୀ ଖାଁ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନଦୀମ ଶ୍ରବଣ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 11:00। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: नमस्कार, आकाशवाणी समाचार के साथ मैं मुनीश शर्मा।
1: श्रोता बंधु शुणुले विविध भारती कार्यक्रम आकाशवाणी राउरकेला, समय वर्तमान स्टूडियो घड़ी दिन 12। तेज आसतु शुणा नारी मान मनछुआ कार्यक्रम नारी महल। आज विषय रही खाद्य सुरक्षा रे नारी सचेतनता। आज विषय रही सुरक्षित खाद्य अभ्यास महिला सचेतनता। एने आलोचना करिछंति अनमेई नंद, कार्यक्रम प्रयोजना करिछंति बसंत कुमार स्वाई, उपस्थापन रे सौम्यश्री महांति। तेब आसंतु शुणिबा नारी महल कार्यक्रम एई विज्ञापन परे।
2: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ନାରୀମାନଙ୍କ ମନଛୁଆ କାର୍ଯ୍ୟକ୍ରମ ନାରୀ ମହଲ। ଆଜିର ବିଷୟ ରହିଛି ଖାଦ୍ୟ ସୁରକ୍ଷା ଅଭ୍ୟାସରେ ନାରୀ ସଚେତନତା। ଏନେଇ ଆଲୋଚନା କରିଛନ୍ତି ଡାଇଟିସିଆନ୍ ଅନ୍ମୟୀ ନନ୍ଦ।

ନମସ୍କାର ଶ୍ରୋତା ଭଉଣୀ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ଭଉଣୀ, ଆଜି ଆମ ପାଇଁ ଅତ୍ୟନ୍ତ ଗୌରବ ଓ ଆନନ୍ଦର ମୁହୂର୍ତ୍ତ, କାରଣ ଆକାଶବାଣୀ ତାହାର ଗୌରବମୟ 90 ବର୍ଷ ପୂର୍ଣ୍ଣ କରିଛି। ଦୀର୍ଘ 90 ବର୍ଷ ଧରି ଏହି ସଂସ୍ଥା ସଂସ୍କୃତି, ସାହିତ୍ୟ, ସଙ୍ଗୀତ ଓ ସମାଜ ସେବାରେ ଅମୂଲ୍ୟ ବାର୍ତ୍ତା ଘରେ ଘରେ ପହଞ୍ଚାଇ ଆସୁଛି। ବହୁଜନ ହିତାୟ ବହୁଜନ ସୁଖ।

ଶ୍ରୋତା ଭଉଣୀ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପ୍ରତିବର୍ଷ ଜୁନ୍ 7 ତାରିଖରେ ପାଳନ କରାଯାଇଥାଏ। ଏହି ଦିବସ ପାଳନ କରାଯିବାର ମୂଳ ଉଦ୍ଦେଶ୍ୟ ହେଉଛି ଖାଦ୍ୟର ସୁରକ୍ଷା ଏବଂ ସ୍ୱଚ୍ଛତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା। 2018 ମସିହାରେ ଜାତିସଂଘର ସାଧାରଣ ପରିଷଦ ଏହି ଦିବସକୁ ଘୋଷଣା କରିଥିଲେ ଏବଂ 2019 ମସିହାରୁ ସମଗ୍ର ବିଶ୍ୱରେ ଏହା ପାଳନ କରାଯାଉଅଛି। ହଁ ଶ୍ରୋତା ଭଉଣୀ, ଖାଦ୍ୟ ଆମ ଜୀବନର ମୌଳିକ ଆବଶ୍ୟକତା, କିନ୍ତୁ ଖାଦ୍ୟ ଯଦି ଦୂଷିତ କିମ୍ବା ଅସୁରକ୍ଷିତ ହୁଏ ତେବେ ଏହା ବିଭିନ୍ନ ରୋଗର କାରଣ ହୋଇଥାଏ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଦୂଷିତ ଖାଦ୍ୟ ଖାଇ ଅସୁସ୍ଥ ହେଉଛନ୍ତି। ତେଣୁ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସମୟରେ ସ୍ୱଚ୍ଛତା ଓ ସୁରକ୍ଷା ନିୟମ ମାନିବା ଅତ୍ୟନ୍ତ ଜରୁରୀ। ହଁ, ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ଖାଦ୍ୟଜନିତ ରୋଗକୁ ରୋକିବା, ସୁରକ୍ଷିତ ଖାଦ୍ୟର ଗୁରୁତ୍ୱ ବୁଝାଇବା, ଖାଦ୍ୟ ଉତ୍ପାଦନ ଓ ବିତରଣ ପ୍ରକ୍ରିୟାରେ ଗୁଣବତ୍ତା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା। ଏହି ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସେମିନାର, ପ୍ରଦର୍ଶନୀ ଓ ଆଲୋଚନା ସଭାର ଆୟୋଜନ ମଧ୍ୟ କରାଯାଇଥାଏ। ହଁ ଶ୍ରୋତା ଭଉଣୀ, ଆମେ ସବୁବେଳେ ତାଜା ଓ ପରିଷ୍କାର ଖାଦ୍ୟ ଖାଇବା, ଖାଇବା ପୂର୍ବରୁ ହାତ ଧୋଇବା, ଖାଦ୍ୟକୁ ଠିକ୍ ଭାବରେ ସଂରକ୍ଷଣ କରିବା ଏବଂ ଅସୁସ୍ଥକର ଖାଦ୍ୟକୁ ଏଡ଼ାଇବା ଉଚିତ। ଏହାଦ୍ୱାରା ଆମେ ସୁସ୍ଥ ରହିପାରିବା ଏବଂ ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବା। ସୁରକ୍ଷିତ ଖାଦ୍ୟ ସୁସ୍ଥ ଜୀବନର ଆଧାର। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଆମକୁ ସୁରକ୍ଷିତ ଖାଦ୍ୟ ଗ୍ରହଣ କରିବା ଏବଂ ଖାଦ୍ୟ ସୁରକ୍ଷା ପ୍ରତି ସଚେତନ ରହିବାର ବାର୍ତ୍ତା ପ୍ରଦାନ କରିଥାଏ।

0: ତେବେ ଶ୍ରୋତା ଭଉଣୀ, ଆଉ ଜମାରୁ ଡେରି ନକରି ଆସନ୍ତୁ ଆଜିର ଆମର ଏହି ନାରୀ ମହଲ କାର୍ଯ୍ୟକ୍ରମରେ ଆମ ଅତିଥିଙ୍କ ସହିତ ଆଲୋଚନା କରିବା ସୁରକ୍ଷିତ ଖାଦ୍ୟ ଅଭ୍ୟାସରେ ମହିଳାମାନଙ୍କର ଭୂମିକା ଏବଂ ସଚେତନତା ବିଷୟରେ।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର
1: ମ୍ୟାଡ଼ାମ, ଆପଣଙ୍କୁ ଆମ ନାରୀ ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡ଼ାମ, କାର୍ଯ୍ୟକ୍ରମର

0: ବିଷୟବସ୍ତୁ ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ସେ ବିଷୟରେ ଅନେକ କିଛି ଆଲୋଚନା ମଧ୍ୟ କରିବା। ତା ପୂର୍ବରୁ ମ୍ୟାଡାମ ଆମ ଶ୍ରୋତା ଭଉଣୀ ମାନଙ୍କୁ ଆପଣଙ୍କ ପରିଚୟଟି ଜଣାଇ ଦିଅନ୍ତୁ।
1: ନମସ୍କାର, ମୁଁ ଡାଇଟିସିଆନ ଅନମୋଲ ନନ୍ଦ, ସିନିୟର କନସଲଟାଣ୍ଟ ଡାଇଟିସିଆନ।
0: ତେବେ ମ୍ୟାଡାମ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ସୁରକ୍ଷିତ ଖାଦ୍ୟ ଅଭ୍ୟାସରେ ମହିଳାମାନଙ୍କର ଭୂମିକା ବା ସଚେତନତା କଣ ରହିଛି। ତେ ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ, ଏ ଯୋଉ ଖାଦ୍ୟକୁ ସୁରକ୍ଷିତ ରଖିବା ଏହା କେତେ ଆବଶ୍ୟକ ଆମ ଜୀବନଶୈଳୀ ପାଇଁ?
1: ବହୁତ ସୁନ୍ଦର କୋଶ୍ଚିନ। ଆକ୍ଚୁଆଲି ଆମେ କହିବା, ଗୋଟେ ମହିଳା ହେଉଛି ଘରର ମୁଖ୍ୟ ଦ୍ୱାର। ଯଦି ମହିଳା ଗୃହର ଠିକ ଖାଦ୍ୟ ସୁରକ୍ଷିତ ବିଷୟରେ ନ ଜ୍ଞାନ କୌଶଳ ନେଇଛି, ତାହେଲେ ଗୋଟେ ଘରର ପରିବାରର ସ୍ୱାସ୍ଥ୍ୟ ଯୋଉ କଥା ଆମେ କହିବା, ସେ କେବେ ବି ସୁରକ୍ଷିତ ହୋଇପାରିବ ନାହିଁ। ତ ଖାଦ୍ୟ ସଂରକ୍ଷଣ ପ୍ରଣାଳୀ ଯୋଉଟା ଆମର ଆଗରୁ ବହୁତ ଟ୍ରେଡିସନାଲି ଆମେ ଯୋଉଟା ବ୍ୟବହାର କରୁଥିଲେ ଖାଦ୍ୟ ସଂରକ୍ଷଣ କରିବା ପାଇଁ, ଖରା ଦିନରେ ପରିବାକୁ ଶୁଖେଇକି ରଖିବା ହେଲା, କିମ୍ବା ଲୁଣ ମାଧ୍ୟମରେ ପରିବାକୁ ଶୁଖେଇକି ରଖିବା ହେଲା, ଏସବୁ ମାଧ୍ୟମ ଆମେ ମାନେ ବ୍ୟବହାର କରୁଥିଲେ। କିନ୍ତୁ ମହିଳାମାନେ ସୁରକ୍ଷିତ ଏବଂ ହେଲ୍ଦି ୱେରେ, ସ୍ୱାସ୍ଥ୍ୟକର ପରିବେଶରେ ତାକୁ ସଂରକ୍ଷିତ କରି ରଖିଲେ ସେଟା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ହୋଇପାରିବ।
0: ମ୍ୟାଡାମ ଏଇଟା ତ ଆପଣ କହିଲେ ଯେ ଖାଦ୍ୟକୁ ଆମେ କିପରି ମାନେ ସୁରକ୍ଷିତ ରଖିବା, କଣ ପାଇଁ ରଖିବା। ବର୍ତ୍ତମାନ କୁହନ୍ତୁ ଯେ ଖାଦ୍ୟ ସୁରକ୍ଷିତ କରିବାରେ ମହିଳାମାନଙ୍କର ବା ଆମ ଯୋଉ ଗୃହିଣୀ ମାନେ ତାଙ୍କର କଣ ଭୂମିକା ରହିଥାଏ ଏବଂ ଏହା ପ୍ରତି କଣ ସଚେତନତା ସେମାନେ ନେବା ଆବଶ୍ୟକ?
1: ଗୋଟେ ଗୃହିଣୀ ଖାଦ୍ୟକୁ ସୁରକ୍ଷିତ କରି ରଖିବାକୁ ହେଲେ ପ୍ରଥମେ ଆମେ ଗୋଟେ କହୁଛେ ହ୍ୟାଣ୍ଡ ହାଇଜିନଟା ପ୍ରାକ୍ଟିସ ରଖିବା ଦରକାର, ବାରମ୍ବାର ହାତ ଧୋଇବା ଦରକାର, ଖାଦ୍ୟକୁ ସୁରକ୍ଷିତ କରି ଘୋଡ଼େଇକି ରଖିବା ଦରକାର, ରେଫ୍ରିଜରେଟର ଜନିତ ଖାଦ୍ୟକୁ ଯେତେ ଆମେ ଦୂରେଇ ରଖିବା ସେତେ ଭଲ, ସବୁ ସୁସ୍ଥ ସନ୍ତୁଳିତ ଖାଦ୍ୟ ଆହାର ଯେମିତିକି ଶ୍ୱେତସାର ଯୁକ୍ତ ଖାଦ୍ୟ, ପୁଷ୍ଟିସାର ଯୁକ୍ତ ଖାଦ୍ୟ, ସ୍ନେହସାର ଯୁକ୍ତ ଖାଦ୍ୟ, ଖଣିଜ ଲବଣ ଜଳୀୟ ଅଂଶ ଥିବା ଖାଦ୍ୟ ଆମେ ଖାଇବା ଦରକାର। ଏବଂ ଗୃହିଣୀ ହେଉଛନ୍ତି ଘରର, ଯେମିତି ମୁଁ ପ୍ରଥମରୁ କହି ଆସୁଛି, ଗୃହିଣୀ ଯଦି ସୁରକ୍ଷିତ ନ ରହିବ, ହ୍ୟାଣ୍ଡ ହାଇଜିନ ଯୋଉଟା କି ଆମ ହାଇଜିନିକ ଉପରେ ସେ ଜ୍ଞାନ କୌଶଳ, ସଂକ୍ରମଣ ରୋଗ ବିଷୟରେ ଯଦି ଜ୍ଞାନ କୌଶଳ ଆହରଣ ନ କରିବ, ତାହେଲେ ଗୋଟେ ପରିବାର ସୁରକ୍ଷିତ ହୋଇପାରିବ ନାହିଁ। ସେଥିପାଇଁ ଖାଦ୍ୟ ସଂରକ୍ଷଣ ପ୍ରଣାଳୀ ସମୟରେ ଗୋଟେ ଗୃହିଣୀ କିମ୍ବା ଗୋଟିଏ ମା ଖାଦ୍ୟକୁ ସୁରକ୍ଷିତ ଉପାୟରେ ସଂରକ୍ଷଣ କିମ୍ବା ଘୋଡ଼ାଇକି ରଖିବା ଦରକାର, ଏବଂ ରେଫ୍ରିଜରେଟରକୁ ଯେତେ ପାରିବା ଆମେ ଦୂର ରହିବା ଦରକାର, ଯେତେ ଦରକାର ସେତିକି ରୋଷେଇ କରିବା, କମ୍ ଖାଦ୍ୟ ଖାଇବା ପଛେ, କିନ୍ତୁ ଅସୁରକ୍ଷିତ ଖାଦ୍ୟ ଯୋଉ ଖାଦ୍ୟରେ ବ୍ୟାକ୍ଟେରିଆ ଏବଂ ଅନ୍ୟାନ୍ୟ ଅପଚୟ ଜିନିଷ ରହିଛି ସେଟା ନ ଆମ ଶରୀରକୁ ଯିବା କଥା ନୁହଁ, ସେଥିପାଇଁ ଆମେ ନିହାତି ସଚେତନ ରହିବା।
0: ତେଣୁ ମ୍ୟାଡାମ ମାନେ ସଚେତନ ରହିବାରେ ମଧ୍ୟ ମହିଳାମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।
1: ନିହାତି ମ୍ୟାଡାମ
0: କୁହନ୍ତୁ ଯେ ଯଦି କୌଣସି ଖାଦ୍ୟଟି ଅପଚୟ ହେଉଛି ଏହାକୁ କେଉଁ କେଉଁ ଉପାୟରେ ଆମେ ରୋକିପାରିବା?
1: ଦେଖନ୍ତୁ, ଖାଦ୍ୟ ଅପଚୟର ଉପାୟରେ ଆମେ ରୋକିପାରିବା, ଯେମିତି ଅତ୍ୟଧିକ ଖାଦ୍ୟ ହଉଛି ତାହେଲେ ଆମେ ତାକୁ ରେଫ୍ରିଜରେଟର କରୁଛେ, ଏଇଟା ଗୋଟେ ମାଧ୍ୟମ। କିନ୍ତୁ ମୁଁ ଗୋଟେ ଏଜ୍ ଏ ନ୍ୟୁଟ୍ରିସନ କନସଲଟାଣ୍ଟ ମୁଁ ଗୋଟେ ହିଁ ଜିନିଷ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଆମେ ଚାହେଁ, ଯଦି ଖାଦ୍ୟ ଅପଚୟ ଆମେ ରୋକିବା ପାଇଁ ଚାହୁଁଛେ, ତାହେଲେ ଯେତିକି ଦରକାର ଆମେ ସେତିକି ଖାଦ୍ୟ ରୋଷେଇ କରିବା, ଯଦ୍ୱାରା ଆମେ ଯୋଉ ସଂକ୍ରମଣ ଜନିତ ରୋଗରୁ ନିଜକୁ ସୁରକ୍ଷା କରିପାରିବା ଏବଂ ଗୋଟେ ହେଲ୍ଦି ସୁସ୍ଥ ଜୀବନ ଆମେ ପାଇପାରିବା। ଯଦି ଖାଦ୍ୟ ଅପଚୟ କଥା ଭାବିବା, ଆମେ ବିଭିନ୍ନ ପ୍ରକାର ଉପାୟରେ ଖାଦ୍ୟଟାକୁ ସଂରକ୍ଷଣ, ଯାହାକୁ ଆମେ ଫୁଡ୍ ପ୍ରିଜର୍ଭେସନ କହିଥାଉ, ଯେମିତିକି ରେଫ୍ରିଜରେଟର ମାନେ ଶୀତଳ ଭଣ୍ଡାରରେ ହେଲା, କିମ୍ବା ଅତ୍ୟଧିକ ଲୁଣ ମାଧ୍ୟମରେ ଖାଦ୍ୟକୁ ଶୁଖେଇବା ହେଲା, ଯେମିତିକି ଆମ୍ବୁଲ ଶୁଖୁଆ ଆଚାର, କିମ୍ବା ଆପଣଙ୍କର ଯେମିତିକି କିଛି ପରିବା, ଆଗରୁ ଆଗକାଳରେ କଣ ହଉଥିଲା, ସବୁ ସିଜିନରେ ସବୁ ପରିବା ମିଳୁନଥିଲା, ତ ଲୋକମାନେ କଣ କରୁଥିଲେ, କିଛି ପରିବା ଯୋଉ ସିଜିନରେ ଆଭେଲେବୁଲ ତାକୁ ଖରାରେ ଶୁଖାଇକି ରଖୁଥିଲେ ଏବଂ ପରେ ତାକୁ ୟୁଜ୍ କରୁଥିଲେ, କିନ୍ତୁ ତାର ନ୍ୟୁଟ୍ରିସନ, ତାର ଗୁଣବତ୍ତା ଉପରେ କେତେ ଦୂର ସେଟା ସତ୍ୟସତ୍ୟ ଥିଲା ସେଟା କେହି ବି ଆମେ ଜାଣିନଥିଲୁ। କିନ୍ତୁ ମୁଁ ଗୋଟେ ସଜେସନ ଦେବି ସମସ୍ତଙ୍କୁ ଯେ ଅପଚୟ ଖାଦ୍ୟ କଥା ଆମେ ଚିନ୍ତା କରିବା ନାହିଁ, ଆମେ ଯେତିକି ଦରକାର ସେତିକି ଖାଦ୍ୟ ତିଆରି କରିବା ଏବଂ ସତେଜ ସୁସ୍ଥ ସନ୍ତୁଳିତ ଆହାର ଖାଦ୍ୟ ଆହରଣ କରିବା ଏବଂ ପ୍ରତ୍ୟେକ ଦିନ ଚେଷ୍ଟା କରିବା ଆମ ଖାଦ୍ୟରେ ସବୁଜ ପନିପରିବା, ତଟକା ପନିପରିବା, ସନ୍ତୁଳିତ ଆହାର ଆମକୁ ଖାଦ୍ୟରେ ନିହାତି ଉପଯୋଗ କରିବା ଦରକାର।
0: ମ୍ୟାଡାମ ଏ ଯୋଉ ଅପଚୟ ବୋଲି ଆମେ କହୁଛେ ଏଇଟା ମାନେ ହବାର କଣ କାରଣ କଣ ରହିଛି?
1: ଖାଦ୍ୟ ଅପଚୟର ମୁଖ୍ୟ କାରଣ ହେଉଛି ବ୍ୟାକ୍ଟେରିଆ, ଏବଂ ଅତ୍ୟଧିକ ଖାଦ୍ୟ ଯଦି ବଳି ଯାଉଛି ଆମେ ରେଫ୍ରିଜରେଟର ରଖୁଛେ, ତାକୁ ବାର ବାର ଗରମ କରୁଛେ, ତା ଦ୍ୱାରା ଖାଦ୍ୟ ଅପଚୟ ବଢୁଛି। ଗୋଟେ ଜିନିଷ ଆମେ କହିବା ଖାଦ୍ୟ ଶୃଙ୍ଖଳା ଏବଂ ଖାଦ୍ୟ ସୁରକ୍ଷା, ଯେମିତି ଲୋକଙ୍କ ପାଖରେ ଖାଦ୍ୟ, କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଖାଦ୍ୟ ମିଳୁ ବି ନାହିଁ ଖାଇବା ପାଇଁ, ତ ସେମାନେ ଅସୁରକ୍ଷିତ। ସେଥିପାଇଁ ଗୋଟେ ଖାଦ୍ୟ ଅପଚୟ ବିଷୟରେ ଆମେ ଯେତିକି ଚିନ୍ତା ନ କରିବା, ଗୋଟେ ସନ୍ତୁଳିତ ସୁସ୍ଥ ଆହାର ପ୍ରତି ଆମେ ଯେତେବେଳେ ସଚେତନ ନ ହେଇଛେ, ଆମେ ରୋଗ ନିବାରଣ ରକ୍ଷା କରିପାରିବା ନାହିଁ ନିଜକୁ।
0: ତେ ମ୍ୟାଡାମ ଯଦି କୌଣସି ଖାଦ୍ୟ ଅପଚୟ ହେଉଛି ତ ତାର ପୁନର୍ବ୍ୟବହାର କରିବାର ଉପାୟ କଣ ଏବଂ ଏ ଉପାୟରେ ଜଣେ ନାରୀର କଣ ଭୂମିକା ରହିଥାଏ?
1: ଦେଖନ୍ତୁ, ଖାଦ୍ୟ ଅପଚୟକୁ ରୋକିବା ପାଇଁ ହେଲେ ତାର ବ୍ୟବହାର, ଯେମିତିକି ଭାତ ଅତ୍ୟଧିକ ବଳି ଯାଇଛି ତ ତାକୁ ଆମେ ବଡି କିମ୍ବା ପାମ୍ପଡ ବନଉଛି, କିମ୍ବା ଯେମିତିକି ଆପଣଙ୍କର ଆଉ ଅନ୍ୟ ଜିନିଷର କିଛି ଆମେ ଅପଚୟକୁ ପୁନର୍ୟୁଜ୍ କରିପାରିବା ନାହିଁ, ମାନେ ବ୍ୟବହାର ପୁନର୍ବ୍ୟବହାର ଆମେ କରିପାରିବା ନାହିଁ। ଆଉ ଦେଖନ୍ତୁ, ଗୋଟେ ମେନ୍ ହଉଛି ଆମେ ଖାଦ୍ୟ କାହିଁ ଖାଉଛୁ ଗୋଟେ ସୁସ୍ଥ ପୋଷଣ ପାଇଁ। ଯଦି ଆମେ ଗୋଟେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ପୋଷଣ ମିଳୁନାହିଁ ଏବଂ ଖାଦ୍ୟ ଅପଚୟ କଥା ଆମେ ଚିନ୍ତା କରୁଛେ, ତାହେଲେ ଏଇଟା ନିର୍ଦ୍ଦିଷ୍ଟ ଭାବରେ ଏକ ଭୁଲ ଭୁଲ ଧାରଣା। ଆମେ ଅପଚୟ ଖାଦ୍ୟକୁ ରୋକିବା ପାଇଁ ହେଲେ ପ୍ରଥମେ ଆମେ ଖାଦ୍ୟ ଅଳ୍ପ ରୋଷେଇ କରିବା, ଅଳ୍ପ ଖାଦ୍ୟ ଖାଇବା, ଯଦ୍ୱାରା ଆମେ ସୁସ୍ଥ ଏବଂ ଆମେ ସତେଜ ରହିପାରିବା।
0: ଖୁବ ସୁନ୍ଦର ମ୍ୟାଡମ। ତ ମ୍ୟାଡମ ବର୍ତ୍ତମାନ କୁହନ୍ତୁ ଯେ ଯୋଉ ପ୍ରତି ବର୍ଷ ଆମେ ପାଳନ କରୁଛୁ ବିଶ୍ୱ ଖାଦ୍ୟ ସୁରକ୍ଷିତ ଦିବସ, ଏଇ ଦିବସଟି ପାଳନ କରିବାର କଣ ତାତ୍ପର୍ଯ୍ୟ ରହିଛି ଏବଂ ଏହାର ମାନେ ସବୁ ବର୍ଷ କୌଣସି ଏକ ବିଷୟବସ୍ତୁ ରହିଥାଏ, ତ ଏଇ 2024ର ବିଷୟବସ୍ତୁଟି କଣ?
1: ଦେଖନ୍ତୁ, ଆମର ଯେମିତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଗୋଟେ ଖାଦ୍ୟ ଦିବସ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି, ଓନ୍ଲି ବିକଜ ଅଫ୍ ଦେଟ୍ କି ଆମେ ଯେମିତି ଗୋଟେ ହଉଛି ଫୁଡ୍ ବର୍ନ ଡିଜିଜ୍ ଟୁ, ମାନେ କିଛି ବି ଆମର ବ୍ୟାକ୍ଟେରିଆ ହେଲା କିମ୍ବା ଆପଣଙ୍କର ଆସିନୋ ବ୍ୟାକ୍ଟେରିଆ ହେଲା କିମ୍ବା ଆପଣଙ୍କର କଲେରା ହେଲା, ଏଇ ଜନିତ ରୋଗରୁ ନିଜକୁ ସୁରକ୍ଷିତ କରିପାରିବା। କାହିଁକି ନା ଆମ ଇଣ୍ଡିଆରେ ବହୁତ ଖାଦ୍ୟ ଇନଫେକ୍ସନ ଅପଚୟ ଜନିତ ରୋଗ ବହୁତ ବଢିବାରେ ଲାଗିଛି, ସେଥିପାଇଁ ଆମେ ଏଇଟା ଗୋଟେ ଉପଯୁକ୍ତ ମାଧ୍ୟମ ଯୋଦ୍ୱାରା ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିବା। ଯେମିତି ଆକାଶବାଣୀ ମାଧ୍ୟମରେ ଆମେ ଗୋଟେ ସୁନ୍ଦର ପ୍ରୋଗ୍ରାମ ଆଜି ଆପଣ ରଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ, ଯୋଉଥିରେ କି ଆମେ ଲୋକଙ୍କୁ ଏଜୁକେଟ କରୁଛେ ଯେ କେମିତି ଖାଦ୍ୟ ସୁରକ୍ଷିତ ହେଇପାରିବ, କେମିତି ଏକ ସନ୍ତୁଳିତ ଲୋକ ପାଇପାରିବେ, କେମିତି ଖାଦ୍ୟ ଅପଚୟକୁ ଆମେ ରୋକିପାରିବା। ସେଥିପାଇଁ ଏଇ ବର୍ଷର ସେମିତି ଗୋଟେ ଥିମ ଅଛି। ଏଇ ବର୍ଷର ଥିମ ହଉଛି ମ୍ୟାଡମ ଯେମିତିକି ଆପଣଙ୍କର ଯୋଉ ଫୁଡ୍ ବର୍ନ ଡିଜିଜ୍ ଆମେ କହୁଛେ, ଯେମିତିକି ଆପଣଙ୍କର କିଛି ବ୍ୟାକ୍ଟେରିଆ ଭାଇରସ ଦ୍ୱାରା ଆମକୁ କିଛି ରୋଗ ହଉଛି, ତାଥିରୁ ଆମେ କେମିତି ସୁରକ୍ଷିତ ହେଇକି ଗୋଟେ ଗୋଟେ ସଲ୍ୟୁସନ ବାହାର କରିପାରିବା, ସେଇଟା ହଉଛି ମୁଖ୍ୟ ଆଭିମୁଖ୍ୟ ମ୍ୟାଡମ। ଆଉ ଏଇ ଯୋଉ ବିଶ୍ୱ ଖାଦ୍ୟ ଦିବସ ଅବସରରେ ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି, ବର୍ଡନ ଆମେ କାହା ପାଇଁ କିଛି କରିବା କଥା ନୁହଁ, କାହାକୁ ଆମେ ବାଧ୍ୟ ବାଧକତା କରିବା କଥା ନୁହଁ, ଆମେ ଏଜୁକେଟ କରିପାରିବା, ଆମେ ଲୋକଙ୍କୁ ଜ୍ଞାନ ଦେଇପାରିବା ଯେ ସେମାନେ କେମିତି ସୁରକ୍ଷିତ ରହିବେ, ବିଭିନ୍ନ ପ୍ରକାର ରୋଗ ଦ୍ୱାରା ନିଜକୁ ସୁରକ୍ଷିତ କରିପାରିବେ, ବିଭିନ୍ନ ସଂକ୍ରାମକ ଅଣସଂକ୍ରାମକ ରୋଗ ନିଜକୁ ରକ୍ଷା କରିପାରିବେ, ସେଇଟା ହିଁ ମୁଖ୍ୟ ଆଭିମୁଖ୍ୟ ହେବା ଦରକାର।
0: ତ ମ୍ୟାଡମ ଯେହେତୁ ଏଇଟା ଆମର ନାରୀ ମହଲ ପ୍ରୋଗ୍ରାମ, ତେଣୁ କରି ନିଶ୍ଚିନ୍ତ ଭାବେ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବୁ ଯେ ଜଣେ ଧରନ୍ତୁ ଗର୍ଭବତୀ ମହିଳାଟେ ଅଛି, ତ ତାଙ୍କ ପାଇଁ ମାନେ ଏଇ ଯୋଉ ସୁରକ୍ଷିତ ଖାଦ୍ୟର ଆବଶ୍ୟକତା କେତେ ରହିଛି ବା କେମିତି ସେ ନିଜକୁ ସୁରକ୍ଷିତ ଖାଦ୍ୟ ସହିତ ଅଭ୍ୟାସ କରାଇ ପାରିବେ?
1: ଦେଖନ୍ତୁ, ଗୋଟେ ଗର୍ଭବତୀ ମହିଳା ହଉଛି ମାନେ ଯେମିତି ଗୋଟେ ମହିଳା ଯଦି ଗୋଟେ ସୁସ୍ଥ ଶିଶୁ ଜନ୍ମ କରିବ ସେଟା ହଉଛି ଆମର ମୁଖ୍ୟ ଲକ୍ଷ୍ୟ ହେବା ଦରକାର। କାହିଁକି ନା ଗୋଟେ ମା ଯଦି ଅସୁରକ୍ଷିତ, ମାର ସନ୍ତାନ ଯଦି ଅସୁରକ୍ଷିତ, କାଲି ଗୋଟେ ସୁସ୍ଥ ନାଗରିକ କିମ୍ବା ଗୋଟେ ହେଲ୍ଦି ବେବି ଜନ୍ମ ହେଇପାରିବ ନାହିଁ। ସେଥିପାଇଁ ମା ଖାଦ୍ୟକୁ ଯୋଗିବା ପାଇଁ ହେଲେ ଆମେ ସବୁବେଳେ ଗୋଟେ ବର୍ଡନ ନେବାନି, ଆମେ ମାଆକୁ ଗୋଟେ ସନ୍ତୁଳିତ ସୁଷମ ଆହାର ଉପରେ ଆମେ ତାକୁ ଏଜୁକେଟ କରିବା। ସୁସ୍ଥ ସନ୍ତୁଳିତ ଆହାର ସମସ୍ତେ ଜାଣିଛନ୍ତି, ତଟକା ପନିପରିବା, ସବୁଜ ପନିପରିବା, ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଖଣିଜ ଲବଣ ପ୍ରଚୁର ମାତ୍ରାରେ ରହିବା ଦରକାର ଆଉ ଗୋଟେ ଗର୍ଭବତୀ ମହିଳାର ଆହାର ଏକ ସନ୍ତୁଳିତ ଆହାର ହେବା ଦରକାର।
0: ମ୍ୟାଡମ ଶେଷରେ ଆପଣ ଜଣେ ଖାଦ୍ୟ ବିଶେଷଜ୍ଞ ହିସାବରେ କଣ କହିବାକୁ ଚାହିଁବେ ଏଇ ବିଷୟବସ୍ତୁକୁ ନେଇକି ଆଜିର ଆମର ନାରୀ ମହଲ କାର୍ଯ୍ୟକ୍ରମରେ ଆମ ଶ୍ରୋତା ଭଉଣୀ ମାନଙ୍କୁ?
1: ମୁଁ ଗୋଟେ ଜିନିଷ କହିବି ଭଉଣୀ ମାନଙ୍କୁ ଏବଂ ମୁଁ ନାରୀ ମହଲରେ ଥିବା ମା ମାନଙ୍କୁ, ମାର ସ୍ୱାସ୍ଥ୍ୟ ଯେତେବେଳେ ସୁରକ୍ଷିତ ନାହିଁ, ମାର ସ୍ୱାସ୍ଥ୍ୟ ଯଦି ଭଲ ନାହିଁ, ତାହେଲେ ଗୋଟେ ପରିବାର କେବେ ବି ସୁଖରେ ରହିପାରିବ ନାହିଁ। ସେଥିପାଇଁ ପ୍ରତ୍ୟେକ ମା ପ୍ରଥମେ ସମୟରେ ଖାଦ୍ୟ ଖାଆନ୍ତୁ, ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ, ନିଜ ପାଇଁ ସମୟ ବାହାର କରିକିନା ନିଜକୁ ହେଲ୍ଦି ଏବଂ ଫିଟ୍ ରଖନ୍ତୁ। କାହିଁକି ନା ଗୋଟିଏ ମା ଯେତେବେଳେ ହେଲ୍ଦି ରହେ, ତା ପରିବାର ହେଲ୍ଦି ରହେ। ଦେଖ, ମା ହଉଛି ପରିବାରର ଗୋଟିଏ ଯୋଉ କହନ୍ତି ଯେମିତି ଘୋଡେଇକି ରଖିଥାଏ, ମା ହଉଛି ଘରର ମୁଖ୍ୟ ଏବଂ ମା ଯେତେବେଳେ ଅସୁରକ୍ଷିତ ରହିବ, ମା ଯଦି ରୋଗଗ୍ରସ୍ତ ହେବ, ତାହେଲେ ଗୋଟେ ପରିବାର ବିପଦ ସମ୍ମୁଖୀନ କରିପାରେ। ସେଥିପାଇଁ ମାର ସ୍ୱାସ୍ଥ୍ୟ ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଆଉ ତାକୁ ଆମେ ନିହାତି ଜଗି ରଖିବା। ତା ପାଇଁ ଏକ ସୁସ୍ଥ ସନ୍ତୁଳିତ ଆହାର ଏବଂ ପ୍ରତ୍ୟେକ ଦିନ ବ୍ୟାୟାମ ନିଜକୁ ନିଜେ ଡେଲି ବେସିସ ରେ କରିବା ଦରକାର।
0: ଖୁବ ସୁନ୍ଦର ମ୍ୟାଡମ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ।

ତେବେ ଶ୍ରୋତା ଭଉଣୀ, ଶୁଣିଲେ ତ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଉପରେ ଆଧାରିତ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଖାଦ୍ୟ ସୁରକ୍ଷା ଅଭ୍ୟାସରେ ମହିଳାମାନଙ୍କର ସଚେତନତା। ହଁ, ମହିଳାମାନେ ପରିବାରର ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି, ତେଣୁ ଖାଦ୍ୟକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ମଧ୍ୟ ଜଣେ ମହିଳାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ। ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ ରହି ମହିଳାମାନେ ତାଙ୍କ ପରିବାରର ସମସ୍ତଙ୍କର ସ୍ୱାସ୍ଥ୍ୟର ସୁରକ୍ଷା କରିପାରିବେ। ସୁସ୍ଥ ପରିବାର ଏବଂ ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କର ଭୂମିକା ଅତୁଳନୀୟ। ହଁ, ସେଥିପାଇଁ କୁହାଯାଏ ସୁରକ୍ଷିତ ଖାଦ୍ୟ ହିଁ ସୁସ୍ଥ ଜୀବନର ଚାବିକାଠି। ତେବେ ଶ୍ରୋତା ଭଉଣୀ, ଯେହେତୁ ଆଜି ଆମେ ଆମ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ବିଷୟରେ କେତେ ଗୁଡ଼ିଏ କଥା ଆଲୋଚନା କଲେ, ତେଣୁକରି ଶ୍ରୋତା ଭଉଣୀ ଆସନ୍ତୁ ବର୍ତ୍ତମାନ ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ କିଛି ସରଳ ଓ ଉପଯୋଗୀ ଟିପ୍ସ ବିଷୟରେ ଜାଣିବା। ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ଓ ଖାଇବା ପୂର୍ବରୁ ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ। ଫଳ ଓ ପନିପରିବାକୁ ବ୍ୟବହାର ପୂର୍ବରୁ ପରିଷ୍କାର ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ। ରନ୍ଧା ଖାଦ୍ୟ ଓ କଞ୍ଚା ଖାଦ୍ୟକୁ ଅଲଗା ରଖନ୍ତୁ, ଯାହାଦ୍ୱାରା ଜୀବାଣୁ ସଂକ୍ରମଣ ହେବ ନାହିଁ। ଖାଦ୍ୟକୁ ଠିକ୍ ତାପମାତ୍ରାରେ ଭଲ ଭାବରେ ରନ୍ଧନ କରନ୍ତୁ, କଞ୍ଚା ରଖନ୍ତୁ ନାହିଁ। ବାସି କିମ୍ବା ଦୂଷିତ ଖାଦ୍ୟ ଖାଆନ୍ତୁ ନାହିଁ ଏବଂ କିଣା ଖାଦ୍ୟର ଏକ୍ସପାଇରି ଡେଟ୍ ସବୁବେଳେ ଦେଖନ୍ତୁ। ପିଇବା ପାଣି ସବୁବେଳେ ସୁରକ୍ଷିତ ଓ ପରିଷ୍କାର ହେବା ଆବଶ୍ୟକ, କାରଣ ଜଳ ହିଁ ଆମ ଶରୀରକୁ ସୁସ୍ଥ ରଖିପାରିବ। ଖାଦ୍ୟକୁ କେବେ ବି ଖୋଲା ରଖନ୍ତୁ ନାହିଁ, ସବୁବେଳେ ଢାଙ୍କି ରଖନ୍ତୁ, ଯାହାଦ୍ୱାରା ମାଛି ଓ ଧୂଳି ମାଟି ଠାରୁ ସୁରକ୍ଷା ମିଳିପାରିବ। ରୋଷେଇ ଘର ଓ ବାସନକୁସନ ସବୁବେଳେ ସଫା ରଖନ୍ତୁ। ରୋଷେଇ ଘରକୁ ଆମେ ଯେତେ ସଫା ସୁତୁରା ରଖିବା, ଆମ ପରିବାର ସେତେ ସୁସ୍ଥ ରହିବ।

ଆମେ ଶ୍ରୋତା ଭଉଣୀ, ବର୍ତ୍ତମାନ ତ ପ୍ରଚଣ୍ଡ ଖରା। ଏହି ସମୟରେ ଗୃହିଣୀମାନେ ନିଜ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଖରାର ପ୍ରଭାବରୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ, ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ। ତେଣୁ ଆସନ୍ତୁ ଏହି ଗ୍ରୀଷ୍ମ ପ୍ରବାହରୁ ନିଜ ତ୍ୱଚାକୁ ସୁରକ୍ଷିତ ରଖିବାର କିଛିଟା ଘରୋଇ ଉପଚାର ବିଷୟରେ ଜାଣିବା। ଭିଟାମିନ୍ ସି ର ଭରପୁର ମାତ୍ରାରେ ସେବନ କରନ୍ତୁ। ତ୍ୱଚା ପାଇଁ ଭିଟାମିନ୍ ସି ଖୁବ୍ ଲାଭଦାୟକ ଅଟେ, ଯେମିତିକି କମଳା, ଲେମ୍ବୁ, ଅଁଳା, ଅଙ୍ଗୁର, ଟମାଟୋ। ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ। ଖରାଦିନରେ ଏହି ସମସ୍ତ ଖାଦ୍ୟ ଖାଇଲେ ମୁହଁ ଖୁବ୍ ଉଜ୍ଜଳ ଓ ସତେଜ ରହିଥାଏ। ଖରାଦିନେ ସପ୍ତାହକୁ 2 ଥର ହର୍ବାଲ୍ ଫେସ୍ ପ୍ୟାକ୍ର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଖରାର ଉତ୍ତାପରୁ ଏହା ମୁହଁକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ସନ୍ସ୍କ୍ରିନ୍ ବ୍ୟବହାର ନିଶ୍ଚୟ କରନ୍ତୁ। ଟୋନର୍ର ବ୍ୟବହାର ନିଶ୍ଚିତ ଭାବେ କରନ୍ତୁ। ଅଧିକ ପାଣି ମଧ୍ୟ ପିଅନ୍ତୁ। ତ୍ୱଚାକୁ ଉଜ୍ଜଳ ଓ ସୁସ୍ଥ ରହିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଖରାଦିନେ ଝାଳ ବୋହିବା କାରଣରୁ ଶରୀରରୁ ଜଳୀୟ ଅଂଶ କମିଯାଏ, ତେଣୁ ଏହି ଦିନରେ ନିହାତି 2-3 ଲିଟର ଜଳ ପିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ଚେହେରାରେ ଚମକ ମଧ୍ୟ ଆସିଯିବ। ତେଣୁ ଶ୍ରୋତା ଭଉଣୀ, ସୁରକ୍ଷିତ ଖାଦ୍ୟ, ସୁସ୍ଥ ଜୀବନ, ଖାଦ୍ୟ ସୁରକ୍ଷା ପ୍ରତି ସଚେତନ ହୁଅନ୍ତୁ ଏବଂ ନିଜ ପରିବାରକୁ ସୁସ୍ଥ ରଖନ୍ତୁ। ତେବେ ଶ୍ରୋତା ଭଉଣୀ, ଏହି ବାର୍ତ୍ତା ସହ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ ଆଜିର ଏହି ନାରୀମହଲ କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ପୁଣି ଥରେ ଆସିବି ଏକ ନୂତନ ଅଧ୍ୟାୟକୁ ନେଇକି। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ, ଏଠି ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମ। ଆଜିର ବିଷୟ ରହିଥିଲା ଖାଦ୍ୟ ସୁରକ୍ଷା ଅଭ୍ୟାସରେ ନାରୀ ସଚେତନତା। ଏ ନେଇ ଆଲୋଚନା କରିଥିଲେ ଡାଇଟିସିଆନ ଅନ୍ମୟୀ ନନ୍ଦ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

0: ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBI ଚଢ଼ାଉ। ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୁଗ୍ମ କମିଶନ ବୈଠକ 4 ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ଏବଂ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନୂଆଦିଲ୍ଲୀରେ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ଅଭିଭାଷଣ ରଖି ଏହା କହିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଗତବର୍ଷ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନର 75 ପୂର୍ତ୍ତି ପାଳନ କରିଛନ୍ତି। ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ, ଶିକ୍ଷା ତଥା ସାଂସ୍କୃତିକ ସହଯୋଗ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗର ବିସ୍ତୃତ ଦିଗ ଉପରେ ବ୍ୟାପକ ଆଲୋଚନା ପାଇଁ ଉଭୟ ଦେଶ ଆଶାବାଦୀ ଅଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସରକାର କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି। ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ 4 ରିଫିଲ୍ ଉପରେ 300 ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 kg ଏଲ୍ପିଜି ସିଲିଣ୍ଡର ପାଇଁ 642 ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଖୁଚୁରା ମୂଲ୍ୟ 942 ରହିଛି। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି, ଚଳିତ ବର୍ଷ ଫେବୃଆରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 kg ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଗତକାଲି IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6 ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8 ବିଭାଗ ଏବଂ ଚଣ୍ଡିଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡିଗଡ଼ର 2 ବିଭାଗରେ 661 crore ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ CBI କହିଛି, ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି, ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ ଅଭିଯାନର 77 ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
2: साइकिलिंग करने से आपकी हेल्थ अच्छी रहती है। साइकिलिंग से फ्यूल का बचत होता है। वर्तमान में ट्रैफिक की बहुत बड़ी समस्या है, उसका भी समाधान है। तो क्यों न हम साइकिलिंग करें देश के नागरिकों में। अपने हेल्थ के प्रति अवेयरनेस बढ़ी है। मोदी जी ने आधा घंटा रोज फिटनेस देने के लिए कहा है, तो ये फिटनेस का डोज आधा घंटा के लिए हम हमेशा साइकिलिंग करेंगे तो मैं मानता हूँ कि हमारी कई समस्या का समाधान होगा।
1: ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍ମରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷାକୁ ଏକ ଅଂଶୀଦାର ଅଧିକାର ଏବଂ ଦାୟିତ୍ୱବୋଧତା ଭାବେ ଆଲୋକପାତ କରେ ଏବଂ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସର୍ବତ୍ର ସୁରକ୍ଷିତ ଖାଦ୍ୟ, ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 368 ରନ୍ରୁ ଖେଳିବା ଆରମ୍ଭ କରି 8 ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6 ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବୁଲିଙ୍କୁ ଭେଟିବେ। ବିଶ୍ୱର 3 ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟର୍ର 4 ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ 14 ମାନ୍ୟତାପ୍ରାପ୍ତ କୋବୁଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର 8 ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। 19 ଆନ୍ଦ୍ରିଭା ଚ୍ୱାଲିନସ୍କାଙ୍କୁ 6-3 ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍ମରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ IMD ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। IMDର ଆକଳନ ଅନୁସାରେ ଆଗାମୀ 2-3 ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳମ୍, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ LPG ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। आईडीएफसी फर्स्ट बैंक एवं एयू फाइनान्स जालियाती मामलें देशर छटी स्थान में सीबीआई रो चढ़ऊ समस्या समाधान पर्यंत सबुठारे सुरक्षित खाद्यर वार्ता नहीं आज पालन कराउछि विश्व खाद्य सुरक्षा दिवस एवं अफगानिस्तान विपक्ष एकमात्र क्रिकेट टेस्ट मैच रो द्वितीय दिन रे भारतर स्थिति दृढ़ संवाद शेष होला
3: Good afternoon. This is Akashwani, and I'm Sunil Verma with the Midday News. The headlines. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE is to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମସିହା ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟ ଜାରି ରହିଛି। ଗତକାଲି 8 ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ SIR ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ SIR ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33% ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ SIR ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।
ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିଅନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିଅନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀରୁ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ କେତୋଟି ଭଜନ। ପ୍ରଥମେ ପ୍ରେମଚାନ୍ଦ ପଟ୍ଟନାୟକଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁଶ୍ରୀ ମିଶ୍ର।

0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।
1: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ୍ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
0: ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଏବେ ଶୁଣନ୍ତୁ। ଭ୍ରମର ବର ଖଟେଇଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଉପେନ୍ଦ୍ର କୁମାର ମିଶ୍ର।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି, ଉପେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ ରଚନା ଭ୍ରମର ବର ଖଟେଇ।

କାଶୀ ରାଜପୁତ୍ର ପ୍ରେରିତ ଆଭିଚାରିକ ଅଗ୍ନିମୂର୍ତ୍ତିକୁ ପ୍ରତିହତ କରି ଶ୍ରୀକୃଷ୍ଣ କାଶୀ କ୍ଷେତ୍ରକୁ ପଠାଇ ଦେଇଛନ୍ତି। ଅଭିଚାର ଯଜ୍ଞଶାଳାରେ ପଡ଼ି ତାହା ରାଜପୁତ୍ର ଏବଂ ଋତ୍ୱିକମାନଙ୍କୁ ଧ୍ୱଂସ କରିଛି। କାଶୀକ୍ଷେତ୍ର ବି ଧ୍ୱସ୍ତ ହୋଇଛି। ଶ୍ରୀ ପରୀକ୍ଷିତ ଗୋକୁଳରେ ଥିବା ବଳରାମଙ୍କ ବିକ୍ରମ ବିଷୟ ଜାଣିବାକୁ କୌତୂହଳ ପ୍ରକାଶ କରିଛନ୍ତି। ଶ୍ରୀ ସୁକଦେବ ଦ୍ୱିବିଧ ବାନର ବଧ କଥା କହି ହସ୍ତିନା ଉତ୍ପାଟନ କଥାର ଉପକ୍ରମ କରୁଛନ୍ତି।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଯେତେବେଳେ ଶିକ୍ଷା ଗୋଟିଏ ଶିଶୁ ପାଇଁ ବୋଝ ନ ହୋଇ ଆନନ୍ଦ ସାଜିବ, ସେତେବେଳେ ହିଁ ସେ ବିନା ଚାପରେ ନିଜର ପ୍ରକୃତ ପ୍ରତିଭା ଦେଖାଇ ଆଗକୁ ବଢ଼ିପାରିବ। ହଁ ଶ୍ରୋତାବନ୍ଧୁ, ଆଜିର ଆଧୁନିକ ଓ ଡିଜିଟାଲ ଯୁଗରେ ଶିକ୍ଷା ବ୍ୟବସ୍ଥାରେ ଯେଉଁଠି ପିଲାମାନେ ପ୍ରତିଯୋଗିତାର ଚାପରେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି, ସେହିଭଳି ପରିସ୍ଥିତିରେ ପିଲାମାନଙ୍କ ମାନସିକ ଚାପକୁ ଦୂର କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଶିକ୍ଷକମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ସେମାନଙ୍କ ସ୍ନେହ, ଆଦର ଏବଂ ସଠିକ୍ ମାର୍ଗଦର୍ଶନ ଦ୍ୱାରା କଠିନରୁ କଠିନତମ ବିଷୟକୁ ମଧ୍ୟ ସହଜ କରାଯାଇପାରେ। ପିଲାଙ୍କୁ କେବଳ ପାଠ୍ୟପୁସ୍ତକର ବୋଝ ମଧ୍ୟରେ ସୀମିତ ନ ରଖି ସେମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ଓ ଡିଜିଟାଲ ଯୁଗରେ ପିଲାମାନେ ଅନେକ ସମୟରେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ଶିକ୍ଷକ ହିଁ କେବଳ ପାଠପଢ଼ା ଭିତରେ ସୀମିତ ନ ରହି ଜଣେ ମାର୍ଗଦର୍ଶକ ଓ ବନ୍ଧୁ ଭାବେ ଛାତ୍ରଛାତ୍ରୀମାନଙ୍କ ମାନସିକତାକୁ ସୁଧାରିବାରେ କାର୍ଯ୍ୟ କରିବା ଆବଶ୍ୟକ। ହଁ ଶ୍ରୋତାବନ୍ଧୁ, ଆଜିର ଶିକ୍ଷକ କେବଳ ଜଣେ ପାଠ ପଢ଼ାଉଥିବା ବ୍ୟକ୍ତି ନୁହନ୍ତି, ବରଂ ଜଣେ ମାନସିକ ସ୍ୱାସ୍ଥ୍ୟ ରକ୍ଷକ, ବନ୍ଧୁ ଏବଂ ସମାଜ ଗଠନର ମୁଖ୍ୟ ସୂତ୍ରଧର, ନୁହେଁ କି ଶ୍ରୋତାବନ୍ଧୁ? ତେବେ ଶ୍ରୋତାବନ୍ଧୁ, ଆଜି ମୁଁ ଆପଣଙ୍କୁ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଶିକ୍ଷକମାନଙ୍କ ଦାୟିତ୍ୱ ସମ୍ପର୍କରେ ଏତେ ସବୁ କଥା କହିବାର କାରଣ ହେଉଛି ଯେ ଆଜିର ଆମ କାର୍ଯ୍ୟକ୍ରମରେ ଏହିପରି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ବରିଷ୍ଠ ଶିକ୍ଷକ ଆମ ପାଖରେ ଉପସ୍ଥିତ ଅଛନ୍ତି, ଯାହାଙ୍କ ଲାଗି ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ, ଏହା ତାଙ୍କ ଲାଗି ଏକ ପବିତ୍ର ବ୍ରତ ଅଟେ। ହଁ ଶ୍ରୋତାବନ୍ଧୁ, ଗଣିତ ଭଳି ଏକ କଠିନ ବିଷୟକୁ ସହଜ ଓ ଆନନ୍ଦଦାୟକ କରି ପିଲାଙ୍କ ମନରୁ ଭୟ ଦୂର କରି ପିଲାମାନଙ୍କ ମାନସିକ ସ୍ଥିତି ଓ ସେମାନଙ୍କର ଶକ୍ତିକୁ ବୁଝି ସେ ନିଜର ପଢ଼ାଇବା ଶୈଳୀକୁ ବଦଳାଇ ବହିର ବୋଝରୁ ପିଲାମାନଙ୍କୁ ମୁକ୍ତ ରଖିବା ତାଙ୍କ ଶିକ୍ଷକତାର ମୁଖ୍ୟ ଉଦ୍ଦେଶ୍ୟ। ହଁ ଶ୍ରୋତାବନ୍ଧୁ, କେବଳ ଉପଦେଶ ନ ଦେଇ ମହାପୁରୁଷମାନଙ୍କ ଜୀବନୀ, ସତ୍ୟବାଦିତା ଏବଂ ସାଧୁତା ଉପରେ ଆଧାରିତ କାହାଣୀ ମାଧ୍ୟମରେ ପିଲାଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଇ ଅନେକ ଶିକ୍ଷା ଏବଂ ପ୍ରେରଣା ଦେଇଥାନ୍ତି। ନିଜ ଜୀବନର ଦୀର୍ଘ 35 ବର୍ଷ ଶିକ୍ଷାଦାନରେ ଉତ୍ସର୍ଗ କରି ସମାଜର ଜଣେ ସୁନାମଧନ୍ୟ ଆଦର୍ଶ ଶିକ୍ଷକ ଭାବେ ମଧ୍ୟ ପରିଚିତ ହୋଇପାରିଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କାହିଁକି, ଆସନ୍ତୁ ଆଜି ତାଙ୍କୁ ସାକ୍ଷାତ କରିବା ଏବଂ ଜାଣିବା ତାଙ୍କଠାରୁ ଆଜିର ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀମାନଙ୍କ ପାଠର ଚାପ ଓ ମାନସିକତାକୁ ସୁଧାରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ଶିକ୍ଷକମାନଙ୍କର ଭୂମିକା ସମ୍ପର୍କରେ ଆଜି ଆମେ ଆସନ୍ତୁ ଆଲୋଚନା କରିବା ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅତିଥି, ଯିଏକି ରାୟଗଡ଼ ସେଣ୍ଟ ଜାଭିୟର ହାଇସ୍କୁଲର ଜଣେ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ଅଶୋକ କୁମାର ମହାପାତ୍ରଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର ମ୍ୟାଡ଼ାମ।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମଧ୍ୟ ମୁଁ ନମସ୍କାର ଜଣାଉଅଛି।
0: ଆଜ୍ଞା, ତେବେ ସାର୍ ଆଜିର ଆମ କାର୍ଯ୍ୟକ୍ରମରେ ମୁଖ୍ୟତଃ ଆମର ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆମେ ସମାଜର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥାଉ। ତେବେ ଆଜିର ଆମ କାର୍ଯ୍ୟକ୍ରମରେ ଯେପରିକି ଆମର ବର୍ତ୍ତମାନ ସମୟରେ ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା କିପରି ଭାବରେ ଆମର CBSE ହେଉ କିମ୍ବା ICSE ହେଉ, ସେ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ପାଠର ଚାପ ପିଲାମାନଙ୍କ ଉପରେ ଖୁବ୍ ରହୁଛି, ଯାହାଦ୍ୱାରା କି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ହେଉ କିମ୍ବା ପାଠର ପ୍ରେସରରେ ତାଙ୍କର ମାନସିକ ଚାପ ମଧ୍ୟ ବଢ଼ୁଛି। କିପରି ଭାବରେ ସେ ଛାତ୍ରଛାତ୍ରୀମାନଙ୍କ ପାଠର ଚାପକୁ ଏବଂ ତାଙ୍କର ମାନସିକତାକୁ ଦୂର କରିବା ଦିଗରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଦାୟିତ୍ୱ କ'ଣ ରହିଛି, ଏହା ସଙ୍ଗେ ସଙ୍ଗେ ଅଭିଭାବକମାନଙ୍କର ଦାୟିତ୍ୱ ମଧ୍ୟ କ'ଣ ରହିଛି, ସେ ସମ୍ପର୍କରେ ଆଜି ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିବୁ। ତେବେ ସାର୍ ଏ ଦିଗରେ ତ ଆମେ ଆଲୋଚନା କରିବା, ତା ପୂର୍ବରୁ ସାର୍ ଆପଣ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣଙ୍କ ସମ୍ପର୍କରେ କିଛି କହିଲେ ଭଲ ହେବ।
1: ମୋ ନାମ ଆଜ୍ଞା ଅଶୋକ କୁମାର ମହାପାତ୍ର, ପ୍ରକୃତ ଘର କଟକ ଜିଲ୍ଲା। ମୁଁ ପ୍ରଥମେ ରାଉରକେଲାର ଷ୍ଟେଟ୍ ବୋର୍ଡ଼ ଅଣ୍ଡରରେ ଦୀର୍ଘ 18 ବର୍ଷ ପର୍ଯ୍ୟନ୍ତ ଗଣିତ ଶିକ୍ଷକ ଭାବେ ଏବଂ ଭୂଗୋଳ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲି। ଏହାପରେ 2011 ମସିହାରେ ICSE ସ୍କୁଲ ଛତିଶଗଡ଼ରେ ସେଣ୍ଟ ଜେଭିୟର୍ ସ୍କୁଲରେ ଜଏନ୍ କରିଥିଲି। ତାପରେ ଟ୍ରାନ୍ସଫର୍ ହୋଇ ମୁଁ ବର୍ତ୍ତମାନ ସେଣ୍ଟ ଜେଭିୟର୍ସ ହାଇସ୍କୁଲ ରାୟଗଡ଼ର CBSE ବିଦ୍ୟାଳୟରେ ଇକୋନୋମିକ୍ସ ଏବଂ ମ୍ୟାଥମେଟିକ୍ସ 11 এবং 12 କ୍ଲାସ୍ ପିଲାମାନଙ୍କୁ ପଢ଼ାଏ।
0: ଆଜ୍ଞା, ଯେମିତି ସାର୍ ଆପଣ ମାନେ କହିବାକୁ ଗଲେ ରାୟଗଡ଼ର ସେଣ୍ଟ ଜେଭିୟର ସ୍କୁଲରେ ଆଜ୍ ମ୍ୟାଥ୍ ଟିଚର ଆପଣ କାର୍ଯ୍ୟ କରୁଛନ୍ତି, ଆପଣଙ୍କର ଯେମିତି 35 ବର୍ଷର ଅଭିଜ୍ଞତା ରହିଛି କହିଲେ, ତେବେ ସାର୍ ଆପଣ ପ୍ରଥମେ କୁହନ୍ତୁ ଯେ ଆପଣଙ୍କର 20 ବର୍ଷ ପୂର୍ବରୁ ଥିବା ଗଣିତ ପାଠ୍ୟକ୍ରମ ଓ ବର୍ତ୍ତମାନର ପାଠ୍ୟକ୍ରମ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି ଏବଂ କାହାର ଆପ୍ଲିକେସନ୍ ଫ୍ୟୁଚରରେ ଅଧିକ ବୋଲି ଆପଣ କହିବେ, ବିଶେଷ କରି ସେକେଣ୍ଡାରୀ ଷ୍ଟେଜ୍ରେ?
1: ସେକେଣ୍ଡାରୀ ଷ୍ଟେଜ୍ରେ ଆଜ୍ଞା ଦେଖନ୍ତୁ, ସେତେବେଳେ ଗଣିତ ପାଠ୍ୟକ୍ରମକୁ ବିଶେଷ କରି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା, ଯେଉଁଟାକି ଥିଲା ଆପଣଙ୍କର ଆଲଜେବ୍ରା ଏବଂ ଆଉ ଗୋଟେ ଥିଲା ପାଟିଗଣିତ, ଯାହାକୁ ଇଂଲିଶରେ କୁହାଯାଏ ଏରିଥମେଟିକ୍। ପିଲାଟି ଯେତେବେଳେ ଗଣିତ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରେ, ସାଧାରଣତଃ ସିଏ ଚେଷ୍ଟା କରେ ତା'ର ଫ୍ୟୁଚର ଆପ୍ଲିକେସନ୍, ଅର୍ଥାତ୍ ସେ ଭବିଷ୍ୟତରେ କିଭଳି ଭାବରେ ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ପାଇପାରିବ, ଯେପରି ବ୍ୟାଙ୍କ ଅଫିସର ହେଉ କିମ୍ବା ଆପଣଙ୍କର ସାଇଣ୍ଟିଷ୍ଟ ହେଉ। ଆଉ ସେଥିରେ ସାଧାରଣତଃ ଯେଉଁ କୋଶ୍ଚିନ୍ ଗୁଡ଼ିକ ପଡ଼ିଥାଏ ସେଥିରେ ଆଲଜେବ୍ରା ପ୍ରାୟତଃ ପଡ଼େ ନାହିଁ, ସେଥିରେ ପାଟିଗଣିତ ପଡ଼ିଥାଏ। ତେଣୁ ପାଟିଗଣିତ ଯେଉଁ ଏରିଥମେଟିକ୍, ସେଇଟା ବର୍ତ୍ତମାନ ଯୁଗରେ ଚାଲୁନାହିଁ, ଫଳରେ ପିଲାଟିର ଫ୍ୟୁଚର ଆପ୍ଲିକେସନ୍ରେ ପିଲାଟି ବର୍ତ୍ତମାନ ବହୁତ ହଇରାଣର ସମ୍ମୁଖୀନ ହେଉଛି। କାରଣ ଆଲଜେବ୍ରାର କୌଣସି ଫ୍ୟୁଚର ଆପ୍ଲିକେସନ୍ ବର୍ତ୍ତମାନ ନାହିଁ, କେବଳ ମାର୍କ ରଖିବା ପାଇଁ ଏହା ସାହାଯ୍ୟ କରୁଅଛି।
0: ବହୁତ ଭଲ କଥା କହିଲେ। ତେବେ ସାର୍ ଆପଣ କହିବେ କି ଯେମିତିକି 20 ବର୍ଷ ପୂର୍ବରୁ ଥିବା ପାଠ୍ୟକ୍ରମରେ ପିଲାଙ୍କ ସଫଳତା ଓ ବର୍ତ୍ତମାନର ପାଠ୍ୟକ୍ରମରେ ପିଲାଙ୍କ ସଫଳତାର ହାର କିପରି ରହିଛି, ମୂଲ୍ୟାୟନରେ କିଛି ପରିବର୍ତ୍ତନ ହୋଇଛି କି?
1: ଯଦି ଆମେ 20 ବର୍ଷ ତଳର ସିଲାବସ୍କୁ ଦେଖିବା ତାହେଲେ ଜାଣିପାରିବା ଯେ ପିଲାମାନେ ସେତେବେଳେ ଅଧିକ ନମ୍ବର ରଖିପାରୁନଥିଲେ। ତା କାରଣ ହେଉଛି ସେତେବେଳେ ଗଣିତରେ 3-4 ବହି ଥିଲା, ଯେଉଁଟାକି ଥିଲା ଆଲଜେବ୍ରା, ପାଟିଗଣିତ, ଟ୍ରିଗୋନମିଟ୍ରି, ଏହିଭଳି ଥିଲା। ଆଉ ମୂଲ୍ୟାୟନ ମଧ୍ୟ ସେହିଭଳି ବହୁତ ଜଟିଳ ଥିଲା, ଷ୍ଟ୍ରିକ୍ଟ ଥିଲା। ବୋର୍ଡ଼ର ନିର୍ଦ୍ଦେଶ କ୍ରମେ ପିଲାଟି ଯଦି ସଠିକ୍ ଉତ୍ତର ନ ଲେଖିଛି ତାକୁ ନମ୍ବର ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉଥିଲା, ଫଳରେ ବହୁତ ପିଲା ସେଥିରେ ଉତ୍ତୀର୍ଣ୍ଣ ହୋଇପାରୁନଥିଲେ। କିନ୍ତୁ ମ୍ୟାଡ଼ାମ ଯଦି ବର୍ତ୍ତମାନ ଲକ୍ଷ୍ୟ କରିବା ତାହେଲେ CBSE ସମ୍ପୂର୍ଣ୍ଣ ଭାବେ ବାଧ୍ୟ କରୁଛି ଯେ କୌଣସି ପ୍ରକାରେ ପିଲାକୁ ଫେଲ୍ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ପିଲାଟି ଯାହା ବି କରିଛି ସେ ଏକ ତ ଦ୍ୱିତୀୟ ତ ବାଧ୍ୟ କରାଯାଉଛି ସମସ୍ତ ଶିକ୍ଷକମାନଙ୍କୁ କୌଣସି ପ୍ରକାରେ ପିଲାଟିକୁ ପାସ୍ମାର୍କ ଦେଇକି ଉତ୍ତୀର୍ଣ୍ଣ କରିବା ପାଇଁ। ତା ସତ୍ତ୍ୱେ ଯଦି ବି ପାସ୍ମାର୍କ ନ ରହିଲା, ଇଣ୍ଟର୍ନାଲ୍ ମାର୍କ ସମସ୍ତ ବିଦ୍ୟାଳୟମାନଙ୍କୁ ଯେମିତି ଇଣ୍ଟର୍ନାଲ୍ ମାର୍କ 100ରୁ 20 ମାର୍କ, ସେଥିରେ ପ୍ରାୟତଃ ସମସ୍ତ ପିଲାଙ୍କୁ 20ରୁ 17 ଉପରେ ଦିଆଯାଉଛି। ତେଣୁ କୌଣସି ପିଲା ଆଉ ବର୍ତ୍ତମାନ ଫେଲ୍ ହେଉନାହାନ୍ତି।
0: ଆଜ୍ଞା ସାର୍, ଏଇଟା ତ ଠିକ୍ କଥା କହିଲେ। ବର୍ତ୍ତମାନ CBSE ପାଟର୍ନ ବର୍ତ୍ତମାନ ଅନେକାଂଶରେ ଚେଞ୍ଜ ହୋଇଯାଇଛି। ବର୍ତ୍ତମାନ ସମୟରେ ପିଲାମାନେ ମଧ୍ୟ ପାଠପଢ଼ାରୁ ଟିକେ ଦୂରଉଛନ୍ତି, ଅନେକ କିଛି କାରଣ ରହିଛି, ଯେମିତିକି ଆପଣ କହିଲେ ମ୍ୟାଥ୍ ଆଉ ସାଇନ୍ସ ପିଲାମାନେ ଭଲ ପାଆନ୍ତି ନାହିଁ ପଢ଼ିବାକୁ, ଟିକେ ହାର୍ଡ଼ ସବଜେକ୍ଟ ରହିଛି। ତ ସେଇ ସବୁ ସବଜେକ୍ଟକୁ ପିଲାମାନେ କେମିତି ଚାପମୁକ୍ତ ହୋଇ କିପରି ପଢ଼ିପାରିବେ ଏଇ କଠିନ ବିଷୟବସ୍ତୁ ଗୁଡ଼ିକୁ, ସେ ଉପରେ ଟିକେ ଆପଣ କହିଲେ ଭଲ ହେବ।
1: ମ୍ୟାଡ଼ାମ ଦେଖନ୍ତୁ, ସବୁ ପିଲାଙ୍କର ପରିବେଶ ଠିକ୍ ନାହିଁ। ଆମେ ଯେଉଁଟା କହୁ ଯେ ଡାଇଭର୍ସିଫିକେସନ୍ ଅଫ୍ ସୋସାଇଟି, କେତେକ ପିଲା ଆପଣଙ୍କର ଅତି ଉଚ୍ଚତର ବର୍ଗ ଶ୍ରେଣୀର ହୋଇଥିଲା ବେଳେ କେତେକ ପିଲା ଗରିବ ଶ୍ରେଣୀର, ମଧ୍ୟବିତ୍ତ ଶ୍ରେଣୀର, ତେବେ ଯାହା ବି ହେଉ ବିଭିନ୍ନ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବା ଶିକ୍ଷକଙ୍କର ମୁଖ୍ୟତଃ ଦାୟିତ୍ୱ। ଶିକ୍ଷକଙ୍କର କୌଣସି ପ୍ରକାର ଡିସ୍କ୍ରିମିନେସନ୍ ରହେ ନାହିଁ, ପ୍ରଭେଦ ରହେ ନାହିଁ ଯେ ଇଏ ଗରିବ ପିଲାଟି ମୁଁ ତାକୁ ପଢ଼େଇବିନି ବୋଲି, ଏ ପ୍ରକାର ମନୋଭାବ ଶିକ୍ଷକଙ୍କ ମନରେ ସୃଷ୍ଟି ହେବା କଥା ନୁହେଁ। ପିଲାଟି ଯଦି ଗଣିତ ପ୍ରତି ଆକୃଷ୍ଟ ହେଉନାହିଁ, ଶିକ୍ଷକଙ୍କର ପ୍ରଥମ ଦାୟିତ୍ୱ ତାକୁ କିଭଳି ଭାବରେ ପଢ଼େଇଲେ, ତାକୁ କେଉଁ ପ୍ରକାର ପଦ୍ଧତି ମୁଁ ଅନୁସରଣ କରିବି ଯାହାଫଳରେ କି ପିଲାଟି ଗଣିତ ପ୍ରତି ଆକୃଷ୍ଟ ହେବ, ଇତିହାସକୁ ସେ କିଭଳି ଭାବରେ ସହଜରେ ମନେ ରଖିପାରିବ, ବିଜ୍ଞାନକୁ କିଭଳି ଭାବରେ ବୁଝିପାରିବ, ଏସବୁ କ୍ଷେତ୍ରରେ ଯଦି ଆମେ ଚିନ୍ତା କରିବା ତାହେଲେ ମୁଁ କହିବି ଯେ ମ୍ୟାଡ଼ାମ ଏଥିରେ କେବଳ ଶିକ୍ଷକମାନଙ୍କର ସବୁଠାରୁ ଅଧିକ ଭୂମିକା ରହିଛି। ତାପରେ ବି ଆପଣଙ୍କର ଶିକ୍ଷକମାନେ ତାକୁ ଯେଉଁ ପ୍ରକାର ପଦ୍ଧତି ବତାଇଲେ ତାକୁ ଅଭିଭାବକମାନେ ମଧ୍ୟ ଅନୁସରଣ କରିବାର ଅଛି, କାରଣ ସମସ୍ତ ଅଭିଭାବକ ତ ଆଜ୍ଞା ଆମେ କହିପାରିବାନି ସେମାନେ ଶିକ୍ଷା ଲାଭ କରିଛନ୍ତି ବା ଶିକ୍ଷିତ, ତେଣୁ ସେତେକ ସେମାନେ କେବଳ ପିଲାଟିକୁ ଗାଇଡ଼ଲାଇନ୍ ଦେଇପାରିବେ।
0: ଆଜ୍ଞା, ଏଇଟା ଆପଣ ଠିକ୍ ଭାବରେ କହିଲେ ପ୍ରକୃତରେ। ଆଉ ଗୋଟେ କଥା କୁହନ୍ତୁ ସାର୍, ଯେ ବର୍ତ୍ତମାନ ଦେଖାଯାଉଛି ବିଦ୍ୟାଳୟର ଅଧିକାଂଶ ଶିକ୍ଷକ କେବଳ ବୋର୍ଡ଼ ନିର୍ଦ୍ଧାରିତ ପାଠ୍ୟପୁସ୍ତକରୁ ପିଲାମାନଙ୍କୁ ପଢ଼ାଇଥାନ୍ତି, ଆଉ ଏହି ଶିକ୍ଷା ପିଲାର ଜ୍ଞାନ ନିର୍ଦ୍ଧାରଣ ପାଇଁ ଯଥେଷ୍ଟ କି? ଆଉ ଯଦି ପିଲାଟି ଗଣିତ ହେଉ କିମ୍ବା ଜିଓଗ୍ରାଫି ହେଉ ଏହି ବିଷୟ ପ୍ରତି ଆଗ୍ରହ ପ୍ରକାଶ ନ କରେ, ତେବେ ଶିକ୍ଷକ କିଭଳି ଭାବରେ ଶିକ୍ଷାଦାନ କରିବା ଉଚିତ ବୋଲି ଆପଣ କହିବେ?
1: ନିଶ୍ଚିତ ଭାବେ ମ୍ୟାଡ଼ାମ ଭଲ ପ୍ରଶ୍ନଟି ପଚାରିଲେ। ଦେଖନ୍ତୁ, ଗଣିତ ପ୍ରତି ସବୁ ପିଲା ଆଗ୍ରହ ପ୍ରକାଶ କରନ୍ତି ନାହିଁ, ତା କାରଣ ହେଲା ଯଦି ପିଲାଟାର ଫଣ୍ଡାମେଣ୍ଟାଲ ୱିକ୍ ରହିଛି, ତାହେଲେ ମନେ କରନ୍ତୁ ସେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ କି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ପ୍ରତି ତାର ଭଲ ପରଫର୍ମାନ୍ସ ନାହିଁ, ଅଟୋମେଟିକାଲି ଆପଣ ତାକୁ 8th-9th ପଢ଼େଇଲା ବେଳକୁ ଅସୁବିଧାର ସମ୍ମୁଖୀନ ହେବେ। ତଥାପି ଆପଣ ଆପଣଙ୍କ ସମୟ ସୀମା ମଧ୍ୟରେ ଚେଷ୍ଟା କରିବେ ପିଲାଟିକୁ ତାର ଫାଉଣ୍ଡେସନ୍ କ୍ଲିୟର କରିବା ପାଇଁ ଯେତେ ଦୂର ପର୍ଯ୍ୟନ୍ତ ସମ୍ଭବ, କାରଣ ଆପଣ ତ ଜଣେ ପିଲାକୁ ପଢ଼ାଉନାହାନ୍ତି, ଶ୍ରେଣୀର ସମସ୍ତ ପିଲାଙ୍କ ଉପରେ ସମାନ ଗୁରୁତ୍ୱ ଆପଣ ଦେଉଛନ୍ତି।
0: ଆଜ୍ଞା।
1: ତାପରେ ଦ୍ୱିତୀୟ କଥା ହେଲା ଶିକ୍ଷକଙ୍କର ଭୂମିକା ଏଥିରେ ବହୁତ ରହିଛି। ଧରନ୍ତୁ ଗୋଟେ ପିଲା ଗଣିତ ଅତି ଭଲ କରୁଛି, ତା ଅର୍ଥ ନୁହେଁ ଯେ ତାକୁ କେବଳ ପୁସ୍ତକରେ ଯେତିକି ଗଣିତ ଗୋଟେ ଟପିକ୍ସ ଦିଆହେଇଛି ତାକୁ ସେତିକି ଦେଇଦେଲେ ତାର ଜ୍ଞାନର ସୀମା ଆମେ ଜାଣିପାରିବା। ଆମେ ଚେଷ୍ଟା କରିବା ତାକୁ ଯେତେ ଦୂର ଅଧିକରୁ ଅଧିକ ନିଜ ମନରୁ ପ୍ରଶ୍ନ ଦେବା, ସେ ତାକୁ ସମାଧାନ କରିପାରୁଛି ନା ନାହିଁ ସେଇଟାକୁ ଦେଖିବା, ଫଳରେ ଜାଣିପାରିବା ଯେ ପିଲାଟି ଗଣିତ ପ୍ରତି ଆକୃଷ୍ଟ ହେଉଛି ଆଉ ସିଏ ନିଶ୍ଚିତ ଭବିଷ୍ୟତରେ ଭଲ କରିବ। ସେହିଭଳି ଭାବରେ ଯଦି ଆପଣ ଅନ୍ୟ ବିଷୟ କଥା ପଚାରିବେ, ଧରନ୍ତୁ ଭୂଗୋଳ ହେଲା, ପିଲାଟି ଜିଓଗ୍ରାଫି ବୁଝିପାରୁନି, ଆଜ୍ଞା ଜିଓଗ୍ରାଫି ପାଇଁ କି ଆମର ଟୋଟାଲ ୱାର୍ଲଡ ବିଷୟରେ କି ଆମ ନିଜ ଦେଶ ବିଷୟରେ କି ନିଜ ରାଜ୍ୟ ବିଷୟରେ ଆମେ ଜାଣୁଛୁ, କେହି ତ କେବେ ଆଜ୍ଞା ସବୁ ଜାଗା ବୁଲିବା ସମ୍ଭବ ନୁହେଁ, ତେବେ ଭୂଗୋଳ କେମିତି ଆମେ ବୁଝେଇବା? ଭୂଗୋଳ ବୁଝେଇବା ପାଇଁ କି ପିଲାକୁ ସବୁବେଳେ ଆମେ ଟିଚିଂ ଏଡ୍ସର ସହାୟତା ନେବା, ଟିଚିଂ ଏଡ୍ସର ସହାୟତା ନେଇକି ତାକୁ ମୁଖ୍ୟ ଜିନିଷଟିକି ଯେତେବେଳେ ବୁଝେଇଦେବା ସେ ଅଟୋମେଟିକାଲି ଆପଣଙ୍କର ଭୂଗୋଳ ସମ୍ପୂର୍ଣ୍ଣ ଭାବେ ବୁଝିଯିବ, ଯେଉଁଟାକି ଇଣ୍ଟର ରିଲେଟେଡ୍ ଟପିକ୍ ଗୁଡ଼ାକ ଆପଣଙ୍କୁ ସେ ଆଉ ପ୍ରଶ୍ନ କରିବ ନାହିଁ, କାରଣ ସେ ସେଥିରେ ସମ୍ପୂର୍ଣ୍ଣ ଭାବେ କ୍ଲିୟର ହେଇଯିବ।
0: ଯେଉଁ କହିଲେ ଗଣିତ ଅଧ୍ୟୟନ ସମୟରେ ଟିଚିଂ ଏଡ୍ସ ର ପ୍ରୟୋଗ ହେଲେ ପିଲାମାନେ ବୁଝିବା ସହଜ ସାପେକ୍ଷ, ତ ଏହାର ଗୋଟେ ଉଦାହରଣ ଦେଇ କହିବେ କି?
1: ନିଶ୍ଚିତ ଭାବେ ମ୍ୟାଡ଼ାମ, ଗୋଟେ ଭଲ କଥା କହିଲେ ଯେ ଟିଚିଂ ଏଡ୍ସ ତ ଆମକୁ CBSE ବି ବାଧ୍ୟ କରିଛି, ଯେ ଟିଚିଂ ଏଡ୍ସ ଶିକ୍ଷକମାନେ ନେଇକି କ୍ଲାସ୍ ମଧ୍ୟକୁ ପ୍ରବେଶ କରିବେ ଶ୍ରେଣୀଗୃହକୁ, କାରଣ ଟିଚିଂ ଏଡ୍ସ ନେଲେ ପିଲାଟିର କନ୍ସେନ୍ଟ୍ରେସନ୍ ବଢ଼େ, ସେ ମନ ଧ୍ୟାନ ଦେଇକି ଦେଖେ। ଉଦାହରଣ ସ୍ୱରୂପ ମୁଁ ଆପଣଙ୍କୁ ଗୋଟିଏ ସାଧାରଣ କଥା କହୁଛି, ଗଣିତରେ ଗୋଟିଏ ଚାପ୍ଟର ଅଛି ପ୍ରୋବାବିଲିଟି, ଯାହାକୁ ଓଡ଼ିଆରେ କହନ୍ତି ସମ୍ଭାବନା। ଧରନ୍ତୁ ପିଲାଟିକୁ ପଚାରିବାରେ, ବାବୁ ଯଦି ଗୋଟେ ଇଏ ଲୁଡ଼ୁ ଗୋଟି ପକେଇବା, ମୁଁ ଗୋଟେ ଲୁଡ଼ୁ ଗୋଟି ପକେଇବି, ତୁମେ ଗୋଟେ ଲୁଡ଼ୁ ଗୋଟି ପକେଇବ, ଦେଖି କହିଲ ଦୁଇ ଜଣଙ୍କର ଡାଟାକୁ ମିଶେଇଲେ ଯେମିତି 8 ହେବ, ନିଶ୍ଚିତ ପିଲାଟି ଚିନ୍ତା କରିବ ଆରେ ମୋର 1 ପଡ଼ିଲେ ତାଙ୍କର ବି 1 ପଡ଼ିପାରେ, ମୋର 1 ପଡ଼ିଲେ ତାଙ୍କର 2 ବି ପଡ଼ିପାରେ, ମୋର 1 ପଡ଼ିଲେ ତାଙ୍କର 3 ପଡ଼ିପାରେ। ସେଇଟା ଆପଣ ଲୁଡ଼ୁ ଗୋଟି ପକେଇକି ଦେଖେଇଦେବେ, ଦେଖେଇଦେଲେ ଯେତେବେଳେ ପିଲାଟି ବୁଝିଯିବ ସେ ନିଶ୍ଚିତ ଆପଣଙ୍କୁ କହିବ ଯେ ସାର୍ ମୁଁ ବୁଝିଗଲି, ଆପଣଙ୍କର ଧରନ୍ତୁ 3 ପଡ଼ିଲା ମୋର 5 ପଡ଼ିଲା, ତାହେଲେ 3+5 8 ହେଇଗଲା। ସେଇଭଳି ଭାବରେ ଧରନ୍ତୁ ଆପଣଙ୍କର 2 ପଡ଼ିଲା, ମୋର 6 ପଡ଼ିଲା, ଟୋଟାଲ ମିଶେଇକି 8 ହେଇଗଲା। ତାହେଲେ ଏମିତି କଲାବେଳକୁ ତାକୁ ଆପଣ ବୁଝେଇଦେବେ କ'ଣ ନା ଟୋଟାଲ ନମ୍ବର ଆଉଟକମ୍ସ କେତେ ହେଲା, ନା ଟୋଟାଲ ନମ୍ବର ଆଉଟକମ୍ସ ହେଲା 36। କେମିତି 36 ନା ମୋର 1 ପଡ଼ିଲେ ଆପଣଙ୍କର 1, ମୋର 1 ପଡ଼ିଲେ ଆପଣଙ୍କର 2, ଏମିତି କରି ଯଦି ଆମେ ବର୍ଗ କରିବା ଦେଖିବେ 36 ବାହାରିବ। ତାପରେ ଆପଣ ପଚାରିଲେ ଟୋଟାଲ ପାଇବା କଥା 8, 8ରେ ଆପଣ ତାକୁ କହିବେ ଯେ ଫେଭରେବୁଲ ଆଉଟକମ୍ସ କିଏ ନା 2ରେ 6, 2 6 ଗୋଟେ, 3 5 ଗୋଟେ, 5 3 ଗୋଟେ, 4 4 ଗୋଟେ, ସିଏ ଅଟୋମେଟିକାଲି ଆପଣଙ୍କୁ ହିସାବ କରିକି ଆପଣ ତାକୁ ସୂତ୍ରଟି କହିଦେବେ, ବାବା ପ୍ରୋବାବିଲିଟି ଅଫ୍ ଗେଟିଙ୍ଗ ଏ ଟୋଟାଲ ଅଫ୍ 8 ଇଜ୍ ଇକ୍ୱାଲ୍ ଟୁ ଫେଭରେବୁଲ ଆଉଟକମ୍ସ ଡିଭାଇଡେଡ୍ ବାଇ ଟୋଟାଲ ନମ୍ବର ଆଉଟକମ୍ସ। ସେ ନିଶ୍ଚିତ ଭାବେ ଆପଣଙ୍କୁ ହିସାବ କରି କହିଦେବ। ତେଣୁ ନିଶ୍ଚିତ ଭାବେ ଆମେ କହିବା ଯେ ଟିଚିଂ ଏଡ୍ସର ଆବଶ୍ୟକତା ରହିଛି।
0: ଆଜ୍ଞା, ଏଇଟା ଗୋଟେ ପ୍ରକୃତରେ ବହୁତ ସୁନ୍ଦର ଉଦାହରଣ ମାଧ୍ୟମରେ ଆପଣ ବୁଝେଇଛନ୍ତି। ତେବେ ସାର୍ ଆଉ ଗୋଟେ କଥା କୁହନ୍ତୁ, ଯେମିତି ବର୍ତ୍ତମାନ ସମୟରେ ପିଲାମାନଙ୍କ ଉପରେ ମଧ୍ୟ ଅଧିକ ପାଠର ଚାପ ରହୁଛି, ଯା ପ୍ରେସର ରହୁଛି, ଯେଉଁଥିଲାଗି ପିଲାମାନେ ପରୀକ୍ଷାକୁ ଭୟ କରୁଛନ୍ତି, ଆଉ ସେମାନଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଦେଖାଯାଉଛି। ପିଲାମାନଙ୍କ ପରୀକ୍ଷା ସମୟରେ କିପରି ଭାବରେ ସେମାନଙ୍କ ଭୟକୁ ଦୂର କରାଯାଇପାରିବ ଏବଂ ତାଙ୍କ ମାନସିକ ଅସ୍ଥିରତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆପଣ କହିବେ?
1: ଏହା ଗୋଟିଏ ଅତି ଭଲ ପ୍ରଶ୍ନ ମ୍ୟାଡ଼ାମ। ଦେଖନ୍ତୁ, ଫାଷ୍ଟ କଥା ହେଲା ଆପଣ ମନେ ରଖିବେ ଯେ ଯେହେତୁ ଆମର ଗୋଟିଏ ସାଧାରଣ କଥା ଦେଖିବା, 5 ଆଙ୍ଗୁଠି ସମାନ ନାହିଁ, ସବୁ ପିଲାଙ୍କର IQ ଆଜ୍ଞା ସମାନ ନାହିଁ। ତେଣୁ ଆମେ କେବେ ପିଲାକୁ କହିବା ନାହିଁ ଯେ ଅନ୍ୟ ପିଲାଟି ରଖିଲା 98%, ତୁ ବି ରଖ 98%, ମୋର ଦରକାର 98% ମାର୍କ। ଏ କଥା କେବେ ପିଲାକୁ କହିବାକୁ ଚେଷ୍ଟା କରିବା ନାହିଁ। ଆମେ ଚେଷ୍ଟା କରିବା ପିଲାଟି କେତେ ଦୂର ପର୍ଯ୍ୟନ୍ତ ବୁଝିପାରୁଛି, ଆଉ କେତେ ବୁଝେଇଲେ ସେ ବୁଝିପାରିବ, ତାକୁ ସେ ବିଷୟରେ ତାକୁ ଯଥେଷ୍ଟ ପ୍ରକାର ସକାରାତ୍ମକ ଜିନିଷ କହିବାର ଅଛି, ଯାହାଫଳରେ ପିଲାଟି ଆଗ୍ରହ ପ୍ରକାଶ କରିବ। ତାପରେ ଅଧିକା ଟେନସନ୍ ତାକୁ ଦେବାନି। ପାଠ ଯେମିତି ପରୀକ୍ଷା ପାଖେଇ ଆସିଲା, ସେ କହିବ ଯେ ବାବୁରେ ତୁ ଯାହା ଚିନ୍ତା କରନା, ତତେ ମୁଁ ସାହାଯ୍ୟ କରୁଛି, ତତେ ବୁଝେଇ ଦେଉଛି, ଯାହାଫଳରେ ତାକୁ ଘୋଷିବା ପାଇଁ ମନା କରିବେ, କୌଣସି ନେଗେଟିଭ ପରିବେଶ ସୃଷ୍ଟି କରିବେ ନାହିଁ, ଫଳରେ ନିଶ୍ଚିତ ଭାବେ ପିଲାଟି ଦେଖିବେ ଯାହା ଆମେ ଆଶା କରୁଥିବା ସେ ଅଧିକ ଭଲ କରିବ।
0: ଠିକ କଥା। ଆଉ ଗୋଟେ ସାର୍, ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଠପଢ଼ା ମଧ୍ୟରେ ଡିଷ୍ଟର୍ବ ହେବାର ଆଉ ଗୋଟେ ବଡ଼ ମାଧ୍ୟମ ହେଉଛି ମୋବାଇଲ ଫୋନ ବା ସୋସିଆଲ ମିଡ଼ିଆରେ ବର୍ତ୍ତମାନ ପିଲାମାନେ ଅଧିକ ତାଙ୍କର ଟାଇମ୍ ଦେଉଛନ୍ତି, ଆଉ ପ୍ରତ୍ୟେକ ଛୋଟ ପିଲାଠୁ ଆରମ୍ଭ କରିକି, ତେଣୁ ଏହା ମଧ୍ୟ ଗୋଟେ ପିଲାମାନଙ୍କୁ ମାଇଣ୍ଡକୁ ଡିଷ୍ଟର୍ବ କରିବାର ଏବଂ ପାଠକୁ ଡିଷ୍ଟର୍ବ କରିବାର ଗୋଟେ ମାଧ୍ୟମ ବୋଲି ଆପଣ କହିବେ କି?
1: ନିଶ୍ଚିତ ମ୍ୟାଡ଼ାମ। ଦେଖନ୍ତୁ, ମୋବାଇଲ ହେଉଛି ଆପଣଙ୍କର ବିଜ୍ଞାନର ଏକ ସର୍ବଶ୍ରେଷ୍ଠ ଅବଦାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏହାର ଆମେ ପଜିଟିଭିଟିକୁ ଚିନ୍ତା କରିବା, ନେଗେଟିଭ ତ ଅଛି, କିନ୍ତୁ ସେ ନେଗେଟିଭଟାକୁ ଆମେ ଜାଣିଶୁଣି କ୍ରିଏଟ୍ କରୁଛୁ। ଆମେ ଗାର୍ଡିଆନ୍ ହିସାବରେ, ଶିକ୍ଷକ ହିସାବରେ ପିଲାଟାକୁ ବୁଝେଇବା, ଆରେ ବାବୁ ମୋବାଇଲର ବହୁତ ମାନେ ଉପକାର ରହିଛି, ଯେଉଁ ଉପକାର କି ଆମେ ବହିଠାରୁ ପାଇପାରିବାନି। ଉଦାହରଣ ସ୍ୱରୂପ ଧରନ୍ତୁ, ଗୋଟେ ଇଂଲିଶ ୱାର୍ଡ଼ର ଅର୍ଥ ଜଣେ ବୁଝିପାରୁନି, ସାଙ୍ଗେ ସାଙ୍ଗେ ଆପଣଙ୍କର ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରହିଛି, ପଚାରିଦେଲେ ତା ଉତ୍ତରଟା ମିଳିଯାଉଛି। ଏପରିକି କୌଣସି ବିଷୟ ଆପଣ ପଚାରନ୍ତୁ, ହୋଇପାରେ ଆପଣଙ୍କର ମେଡ଼ିସିନ ପଚାରନ୍ତୁ, ଯାହା ବି ପଚାରନ୍ତୁ, ସବୁଯାକ ନିଶ୍ଚିତ ଭାବେ କହିବା ଯେ ଆମର ଜ୍ଞାନର ପରିସରକୁ ମୋବାଇଲ ସେବା ବଢ଼ାଇ ଦେଇଛି। କିନ୍ତୁ ୟା ବୋଲି ନୁହେଁ ଯେ ଆମେ ଯେଉଁଗୁଡ଼ିକ ଠାରୁ କେବଳ କ୍ଷତି ପାଇବା ସେସବୁ ମୋବାଇଲରେ ବିନିଯୋଗ କରି ସମୟକୁ ନଷ୍ଟ କରିବା ଉଚିତ ନୁହେଁ। ଏଥିପାଇଁ ଗାର୍ଡିଆନ୍ ମାନଙ୍କ, ଯେହେତୁ ସେ ଛୋଟ ପିଲା ଜାଣିପାରୁନି, ତାର ବୟସ ହେଇନାହିଁ, ତେଣୁ ଆପଣ ଗାର୍ଡିଆନ୍ ହିସାବରେ, ଆମେ ଶିକ୍ଷକ ହିସାବରେ ଏସବୁକୁ ଦେଖିବାର ଅଛି।
0: ଏଇଟା ସାର୍ ଭଲ କଥା କହିଲେ। ତେବେ ସାର୍, ଆଜି ତ ଆମେ ଆପଣଙ୍କୁ ଅନେକ କିଛି କଥା ଜାଣିଲୁ, ଆଉ ଗୋଟେ କଥା କୁହନ୍ତୁ, ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଯେମିତି ପାଠର ଚାପ ପିଲାମାନଙ୍କ ଉପରେ କମ୍ ପଡ଼ିବ, ଅନେକ ସମୟରେ ପିତାମାତାମାନଙ୍କର ମଧ୍ୟ ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି, ଯାହାଦ୍ୱାରା କି ପିଲାକୁ ପାଠ ପ୍ରେସର ଅଧିକ ପିତାମାତାମାନେ ଦେଉଛନ୍ତି, ଯେ ସେ ପିଲା ଏତିକି ମାର୍କ ରଖିଲା, ତୁ କାହିଁକି ରଖିଲୁନୁ, ସିଏ ଫାଷ୍ଟ ହେଲା, ତୁ କାହିଁକି ଫାଷ୍ଟ ହେଲୁନୁ, ଏମିତି ଅନେକ ପରିବାର ମଧ୍ୟରେ ପିତାମାତାମାନେ ପିଲାଙ୍କ ଉପରେ ପାଠର ଚାପ ଦେଇଥାନ୍ତି, ତେଣୁ ସେଥିପାଇଁ ଆପଣ ପିତାମାତା ତଥା ଅଭିଭାବକମାନଙ୍କୁ ଆପଣ କ'ଣ ଆଡ଼ଭାଇସ୍ କରିବାକୁ ଚାହିଁବେ?
1: ମ୍ୟାଡ଼ାମ, ଅତି ସୁନ୍ଦର ପ୍ରଶ୍ନଟି ଆପଣ ପଚାରିଲେ। ପ୍ରକୃତରେ ସେହି ସମସ୍ୟାଟା ଆମର ସମାଜରେ ସୃଷ୍ଟି ହେଉଛି। ମୁଁ ବହୁତ କ୍ଷେତ୍ରରେ ଦେଖୁଛି, ପିଲାଟି ଡ୍ରଇଂ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛି, ଅତି ସୁନ୍ଦର ଭାବରେ ଡ୍ରଇଂ କରୁଛି, ଗଣିତ ବିଷୟରେ ଆଗ୍ରହ ପ୍ରକାଶ କରୁନି, ଅର୍ଥାତ୍ ଗଣିତରେ ବହୁତ କମ୍ ନମ୍ବର ରଖୁଛି। ତେବେ ସେଠି ଗାର୍ଡିଆନ୍ ମାନେ ତାକୁ ବାଧ୍ୟ କରୁଛନ୍ତି, ତୁ ଡ୍ରଇଂ କରିକି ଭବିଷ୍ୟତରେ କିଛି ହେବୁନି, ତୁ ଗଣିତ ପଢ଼ିକି ତୁ ଗୋଟେ ଗଣିତଜ୍ଞ ହେଇଯିବୁ, କିମ୍ବା ସାଇନ୍ସ ପଢ଼, ତାକୁ ସାଇନ୍ସରେ ବାଧ୍ୟ ହୋଇକି ନାମ ଲେଖିଦେଉଛନ୍ତି, ଫଳରେ ପିଲାଟି ଅକୃତକାର୍ଯ୍ୟ ହେଉଛି। ତେଣୁ ଆମେ ଗାର୍ଡିଆନ୍ ମାନେ ବୁଝିବା ଦରକାର ଯେ ଭଗବାନ ସମସ୍ତଙ୍କୁ କୌଣସି ନା କୌଣସି ବିଦ୍ୟା ଭଲ ଦେଇଛନ୍ତି, ତେଣୁ ଯେଉଁ ପିଲାଟି ଆପଣଙ୍କର ଗୀତରେ ଅଭିଜ୍ଞ, ଯେଉଁ ପିଲା ପିଲାଟି ଆପଣଙ୍କର ଡ୍ରଇଂରେ ପାରଦର୍ଶିତା ଲାଭ କରୁଛି, ତାକୁ ସେଇ ବିଷୟ ପଢ଼ିବାକୁ ଯଦି ଆମେ ସୁଯୋଗ ଦେବା, ଦେଖିବେ ପିଲାଟି ନିଶ୍ଚିତ ଭାବେ ତା ଲାଇନ୍ରେ ଭଲ କରିବ, ଭବିଷ୍ୟତରେ କେବେ ବି ହଇରାଣ ହେବ ନାହିଁ, ପରକୁ କେବେ ଆମେ ଅନୁସରଣ କରିବା ନାହିଁ, ଏ ଜିନିଷ ଟିକେ ଗାର୍ଡିଆନ୍ ମାନେ ଅନୁସରଣ କରିବା ଉଚିତ।
0: ଆଜ୍ଞା, ପ୍ରକୃତରେ ଠିକ କଥା କହିଲେ। ପ୍ରତ୍ୟେକ ପିତାମାତା ତାଙ୍କ ପିଲାମାନଙ୍କର ମାନସିକତାକୁ ବୁଝି ସେମାନଙ୍କୁ ସେହି ଅନୁସାରେ ପାଠ ପଢ଼ାଇବା ଉଚିତ ଏବଂ ତାଙ୍କୁ ମାନସିକ ଚାପରୁ ମୁକ୍ତ କରିବା ଉଚିତ, ଯାହାଦ୍ୱାରା କି ପିଲାଟି ତାର ଭବିଷ୍ୟତରେ ଆଗକୁ ନିଶ୍ଚୟ ସଫଳତା ହାସଲ କରିପାରିବ। ତେବେ ସାର୍, ଆଉ ଗୋଟେ କଥା ଆମେ ଜାଣିବାକୁ ଚାହିଁବୁ, ଯେମିତିକି କେବଳ ସବଜେକ୍ଟ ଉପରେ ଆମେ ପିଲାମାନଙ୍କୁ ପାଠ ପଢ଼ାଇବା ଛଡ଼ା ଶିକ୍ଷକମାନଙ୍କର ଆଉ ଗୋଟେ ମଧ୍ୟ ଗୁରୁ ଦାୟିତ୍ୱ ରହିଛି, ସେମାନଙ୍କୁ ମୋରାଲ ଭାଲ୍ୟୁ, ପିଲାମାନଙ୍କର ନୈତିକ ଶିକ୍ଷା ଏବଂ ସେମାନଙ୍କୁ କିପରି ସମାଜରେ ଗୋଟେ ଭଲ ମଣିଷ ହେବାର ଯେଉଁ ଶିକ୍ଷାଟା, ଏହି ଶିକ୍ଷା ମଧ୍ୟ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ୱ। ତେଣୁ ମୋରାଲ ଭାଲ୍ୟୁ ଉପରେ ଆପଣ ପିଲାମାନଙ୍କୁ କେମିତି ଶିକ୍ଷା ଦିଅନ୍ତି ସେ ଉପରେ ଟିକେ କହିଲେ ଭଲ ହେବ।
1: ମ୍ୟାଡ଼ାମ, ଯେତେବେଳେ କୌଣସି କ୍ଲାସ୍ରେ ଆରେଞ୍ଜମେଣ୍ଟ କ୍ଲାସ୍ ପ୍ରକ୍ସି କ୍ଲାସ୍ରେ ଯାଇଥାଏ, ପିଲାମାନଙ୍କୁ ସେ ସମୟରେ ମୁଁ ଚେଷ୍ଟା କରେ କୌଣସି ବିଷୟରେ କିଛି ମୋରାଲ ଭାଲ୍ୟୁ ଦେବି ବୋଲି। ତେଣୁ ପିଲାମାନଙ୍କୁ ସେ ବିଷୟରେ ଯିବା ପୂର୍ବରୁ ଗୀତ, ଯେଉଁ ଗୀତର କିଛି ଅର୍ଥ ଥାଏ, ଯେଉଁ ଗୀତ ଶୁଣିଲେ ପିଲାମାନେ ତାର ଠାରୁ କିଛି ଲେସନ୍ ପାଇପାରନ୍ତି, ସେଇଭଳିଆ ଗୀତ କ୍ଲାସ୍ରେ ବୋଲିଦିଏ।
0: ଆଚ୍ଛା, ତ ଆପଣ ଯେମିତି କହିଲେ ପିଲାମାନଙ୍କୁ ଆପଣ ଗୀତ ମାଧ୍ୟମରେ ମଧ୍ୟ ଏଇ ଶିକ୍ଷା ଦେଇଥାନ୍ତି, ଏଇଟାକୁ ବହୁତ ଭଲ କଥା କହିଲେ। ତେବେ ସାର୍, ଯେହେତୁ ଆପଣ ପିଲାମାନଙ୍କ ଆଗରେ ଗୀତ ଶୁଣାଇଥାନ୍ତି, ତେଣୁ ଆଜି ଆମେ ମଧ୍ୟ ଆପଣଙ୍କ କଣ୍ଠରୁ ଗୋଟିଏ ସୁନ୍ଦର ଗୀତଟିଏ ଶୁଣିବାକୁ ଚାହିଁବୁ, କ'ଣ ବୋଲିବେ?
1: ମ୍ୟାଡ଼ାମ, ଯେଉଁ ଗୀତଟି ମୁଁ ବୋଲିବାକୁ ଯାଉଛି ତାର ମୋରାଲ ଭାଲ୍ୟୁ ହେଉଛି,
0: ଆଜ୍ଞା,
1: ଆମେ ଜୀବନରେ ସମସ୍ତେ ସମସ୍ତଙ୍କର ସାଙ୍ଗ ଅଛନ୍ତି, ବିନା ସାଙ୍ଗରେ ଆମେ କେହି ରହିବାକୁ ଚେଷ୍ଟା କରୁନାହିଁ ସୋସାଇଟିରେ। କାରଣ ଆପଣଙ୍କର ଇଂଲିଶରେ ବି ଗୋଟିଏ ପ୍ରୋଭର୍ବ ଅଛି, ଫ୍ରେଣ୍ଡ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇନ୍ ଇଣ୍ଡିଡ଼। ତେଣୁ ସାଙ୍ଗ ସାଧାରଣତଃ ସମାଜରେ ଆମର ଦୁଇ ପ୍ରକାର ଅଛନ୍ତି, କିନ୍ତୁ ଆମେ ଚେଷ୍ଟା କରିବା ସବୁବେଳେ ଏଭଳି ସାଙ୍ଗ ରଖିବା ଦରକାର ଯେଉଁ ସାଙ୍ଗ ପ୍ରକୃତରେ ଆପଣଙ୍କୁ ବିପଦ ଆପଦ ସବୁ କ୍ଷେତ୍ରରେ ସାହାଯ୍ୟ କରିବ, ଆମେ ତାକୁ ପ୍ରକୃତ ବନ୍ଧୁ ବୋଲି କହିଥାଉ। ତେଣୁ ସେଇ ଉପରେ ମୁଁ ପିଲାମାନଙ୍କୁ କହେ ଯେ ଆମେ ମଣିଷ ହେଇ ଯେମିତି ଆମର ସାଙ୍ଗ ଅଛନ୍ତି, ଭଗବାନଙ୍କର ବି ସାଙ୍ଗ ଥିଲେ। ଭଗବାନ ଗୀତାରେ କହିଛନ୍ତି, ଶ୍ରୀକୃଷ୍ଣ କହିଛନ୍ତି, ସିଏ ହେଉଛନ୍ତି ସବୁଠାରୁ ବଡ଼ ଦେବତା, ତାଙ୍କର ବହୁତ ସାଙ୍ଗ ଥିଲେ। କିନ୍ତୁ ବହୁତ ସାଙ୍ଗ ଭିତରେ ତମେ ଯଦି ଲକ୍ଷ୍ୟ କରିବ, ଯେଉଁ ସୁଦାମା ନାମକ ଯେଉଁ ସାଙ୍ଗ, ସେ ସୁଦାମା ନାମକ ସାଙ୍ଗ ତାଙ୍କର ଯେଉଁ ପିଲାଦିନର ସାଙ୍ଗ ଥିଲା, ସିଏ ଗରିବ କାହିଁକି ହେଇଯାଇଥିଲା ସେ କଥା ବି ତୁମେ ଜାଣିଛ। ଆଉ ସେ ଯେତେବେଳେ ତାର ବହୁତ ଦିନ ପରେ ଯେତେବେଳେ ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଯାଇ ଦ୍ୱାରକାରେ ରହିଲେଣି, ଆଉ ସିଏ ବହୁତ ଦୂରରେ ଅଛି, ଦିନେ ତାର ସୁଦାମାର ସ୍ତ୍ରୀ ତାଙ୍କୁ ବାଧ୍ୟ କଲା, ଆରେ ତୁମ ସାଙ୍ଗ ତ ହେଉଛନ୍ତି ଭଗବାନ, ସେ ତ ଯାହା ଚାହିଁବେ ତୁମେ ସେ ତୁମକୁ ଦେଇପାରିବେ, ତୁମେ ଦିନେ ଯାଇ ତୁମ ସାଙ୍ଗକୁ ଦେଖା କର। ଫଳରେ ତା ସ୍ତ୍ରୀଙ୍କ କଥା ମାନି ସୁଦାମା ଯାଇଥିଲା ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ। ଯିବା ପରେ ଯେତେବେଳେ କୃଷ୍ଣଙ୍କର ରାଜଦ୍ୱାରରେ ପହଞ୍ଚିଗଲା, ଦେଖୁଛି ଯେ ସେ ରାଜଦ୍ୱାରରେ ଦ୍ୱାରପାଳ ସେ ଛିଡ଼ା ହେଇଛନ୍ତି। ତେଣୁ ସେ ଦ୍ୱାରପାଳକୁ ବିନତି କରୁଛନ୍ତି ଯେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଆସିଛି। ତାହେଲେ ସେତିକିବେଳେ ସୁଦାମା କ'ଣ ଗାଇଛି ମୁଁ ଆପଣଙ୍କୁ କହିଦେଉଛି। ଆରେ ଦ୍ୱାରପାଳ କହ୍ନେୟା ସେ କହେଦୋ, ତୁମାରେ ମହଲ ମେ କରିବା କେ ଆହେ, ତୁମାରେ ମହଲ ମେ କରିବା କେ ଆହେ, ଭଟକତେ ଭଟକତେ ନ ଜାନେ କହାଁ ସେ, ଭଟକତେ ଭଟକତେ ନ ଜାନେ କହାଁ ସେ, ତୁମାରେ ମହଲ ପର କରିବା କେ ଆହେ।
0: ବହୁତ ସୁନ୍ଦର ବୋଲିଲେ ସାର୍। ନିହାତି ଭାବରେ ପିଲାମାନଙ୍କୁ ନୈତିକ ଶିକ୍ଷା ଦେବାରେ ଏବଂ ମୋରାଲ ଭାଲ୍ୟୁ ଶିକ୍ଷାଦାନ ସମୟରେ ପିଲାମାନଙ୍କୁ ଗୀତ ଶୁଣାଇଥାନ୍ତି ଏବଂ ଅନେକ ଶିକ୍ଷା ମଧ୍ୟ ଦେଇଥାନ୍ତି। ତେବେ ସାର୍, ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
1: ମୁଁ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ କହିବାକୁ ଚାହୁଁଛି, ପିଲାମାନଙ୍କୁ ଅଯଥାରେ ଆମେ ମାନସିକ ଚିନ୍ତାର ଶିକାର ହେବା ପାଇଁ କେବେ ସାହାଯ୍ୟ କରିବା ନାହିଁ। ସେମାନଙ୍କୁ ଭଗବାନ ଯେଉଁ ଗୁଣ ଦେଇଛନ୍ତି, ଭଲ ଗୁଣ ଦେଇଛନ୍ତି, ଆମେ ଚେଷ୍ଟା କରିବା ତାର ବିକାଶ କିଭଳି ଭାବରେ ହେଇପାରିବ। ଯଦି ପିଲାଟି କୌଣସି ବିଷୟରେ ଦେଖିଲେ ଅତ୍ୟନ୍ତ ସୁନ୍ଦର ଭାବରେ ତାର ପାରଦର୍ଶିତା ରହିଛି, ସେହି ବିଦ୍ୟାରେ କେବଳ ତାକୁ ଅତ୍ୟନ୍ତ ଭଲ କରିବା ପାଇଁକି ଆମେ ଚେଷ୍ଟା କରିବା, ଶିକ୍ଷକମାନଙ୍କୁ ମଧ୍ୟ ନିବେଦନ କରିବା, ତାକୁ ପରକୁ ଦେଖିକି କେବେ ଡାକ୍ତର ହେବା, ଇଞ୍ଜିନିୟର ହେବା ଏସବୁ କଥା କହିବା ନାହିଁ, ନିଶ୍ଚିତ ଭାବେ ଆମେ ସୁଫଳ ପାଇପାରିବା।
0: ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସାର୍। ମୁଁ ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଯେଉଁ ଶ୍ରୋତା ଭାଇ ଭଉଣୀମାନେ ଶୁଣୁଥିବେ ନିହାତି ଭାବରେ ଅନେକ କିଛି ଶିକ୍ଷା ପାଇଥିବେ ଏବଂ ଅନେକ ପ୍ରେରଣା ପାଇଥିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍ ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର ମ୍ୟାଡ଼ାମ।

ତେବେ ଶ୍ରୋତା ବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତା ବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ପ୍ରଗତି ସିଟି କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 188ତମ ଭାଗ। 7:25 ଶୁଣିବେ ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। 8:30 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ନୈମା ଆଲମ।

ମଧ୍ୟାହ୍ନ 12ଟାରେ ରହିଛି ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1301ତମ ଭାଗ। ସନ୍ଧ୍ୟା 5:30ରେ ଶୁଣିବେ ନାରୀ ମହଲ କାର୍ଯ୍ୟକ୍ରମ ଏବଂ ରାତି 7:30ରେ ରହିଛି ଖେତ ଖମାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ହିନ୍ଦୀରେ ଭକ୍ତିଗୀତ। ପ୍ରଥମ ଭଜନଟି ଗାଇଛନ୍ତି ଅଜିତ କୋହଲିଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ପବନ ଶର୍ମା।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛି 7008248758।

0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।
1: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ୍ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
0: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି, ସନାତନ ସାହୁଙ୍କ କଣ୍ଠରେ ରଚନା, କ୍ଷିତିପତି ସାହୁ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ, ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରିଜର୍ଭ ଅଫିସ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ର୍ୟାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
2: 2024ରୁ ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମକୁ ଡବଲ କରିବା ପାଇଁ ଯୋଉ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ, ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 595,907 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଉ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ଆଇଟିଡିଏ ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳ ସ୍ପର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, ଏସ୍ଏସ୍ ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
3: असली नोट रे कहीं की खेलू छु
4: ब्रो, एटा फटा अछि।
3: सुने, फटा चीरा किंबा पुराना नोट को बैंक सखारे एक्सचेंज करी परिबा।
4: वाह, नुआ नोट मिलेबो?
5: हां,
3: जेउ थिरे तू हमकु पिज्जा पार्टी देबू। आरबीआई कहे स्मार्ट बनो, कूल रहो।
6: आकाशवाणी कटक सुनंतु जनजीवन संवाद पढ़ी लहरिका पटनायक।
7: जनजीवन संवाद उपस्थापन रे मु लहरिका पटनायक। रेडियो केवल एक शब्द नुहे, एहा एक भावना, अगणित मुहूर्तर साथी। शैशव ठारु वृद्धावस्था पर्यंत प्रत्येक बयसरे रेडियोर कार्यक्रम एक स्वतंत्र प्रभाव पकाई थाए। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ଅଗଷ୍ଟ 14 ମୁମ୍ବାଇର ୱିଲସନ୍ କଲେଜର 22 ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ୍ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ଅଗଷ୍ଟ 15 ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବାଟେନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧୀ ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ। 1997 ଏହାର 50 ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ, ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପମ୍ୟାନ୍ 1930 ଦଶକରେ କୋପମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହର ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
6: ଶୁଣୁଥିଲେ ଜନଜୀବନ ସମ୍ବାଦ, ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ।
5: ଏହି ସୂଚନା ପରେ

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ,
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ୍ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଓ ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗିଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତିବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1ରେ ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଂ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କନ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18-70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନ୍ରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ABPM JAY କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ABPM JAY କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ରନ୍ ସଂଗ୍ରହ କରିଛି। ରମହତ ମତ ଶାହା 43 ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତନ୍ତ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ରାଜି ଶୁଣନ୍ତୁ। ଖୋର୍ଦ୍ଧା ଜିଲ୍ଲାର ହାଲଚାଲ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85 ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଡେଭଲପମେଣ୍ଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ 5 ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଛନ୍ତି ଜିଲ୍ଲାର 5 ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି। ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା, ଦୁର୍ବଳ ନଦୀବନ୍ଧ ମରାମତି, ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ, ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର 90.06% ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ଏହି ପଦକ୍ଷେପ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆତଙ୍କବାଦ, ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ରେ ଆଜି ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ।
4: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ।
5: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
6: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
5: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
5: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
6: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
5: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
6: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
5: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।

0: स्कीम के टेलीलॉ न्याय बंधु कानूनी साक्षरता एवं जागरूकता कार्यक्रम से जुड़े कानूनी सहायता टेलीलॉ के टोल फ्री नंबर 1-4-4-5-4 और वेबसाइट www.tele-law.in से प्राप्त की जा सकती है।
1: आकाशवाणी राउरकेला वर्तमान प्रचार करुछु किसान बाणी कार्यक्रम।
2: जुहार जुहार समर दादा।
3: जुहार बिरसु जुहार जुहार आरो आमर चासी भाई बहन मान को भी
2: जुहार
3: आरो स्वागत आमर किसान बाणी कार्यक्रम में।
2: होई होई आरो चासी भाई बहन माने आमरी किसान बाणी कार्यक्रम टा केन्द्र कृषि मंत्रालय भारत सरकार तरफ नु प्रसारण करा जायसी।
3: बिरसु
2: हाँ दादा
3: आमर आकाशवाणी गा इथर 90 बरस रो पूर्ति हेबार समिया हे गला। नहीं के
2: होई बोले 1936 मसीहा नु इटा अमर जन ऑल इंडिया रेडियो
3: हाय
2: आरंभ हेतिला आरो इटा अमर 1957 ऑल इंडिया रेडियो टा आकाशवाणी नाम थी सबे जानले।
3: हाय हाय हाय
2: आरो से दिनु ई अमर जन आकाशवाणी रो कार्यक्रम मानो चली आसु छे ओ कहे सबकर लागि छुआ मान को लागि अलग कार्यक्रम पिला मान को लागि अलग कार्यक्रम आमर चाषी मानक लागि किसान वाणी कार्यक्रम इ बागिर केते सब नुआ नुआ कार्यक्रम मान आमर श्रोता मानक लागि बना होछे आरो सबकर मन के जीति पारी छे।
3: बिल्कुल ठीक कहलगा इटा सब वर्ग लोक मानक लागि इटा करा हि छे। नै
2: होई
3: जेंदा के अन्य जेन चैनल माने रही छि
2: होई
3: से चैनल मान को तो सब वर्ग लोकर भी नै हेवा नै के आमर जेन आकाशवाणी रही छि गा इन सब वर्ग लोकर लागि प्रोग्राम माने रही छे। नै
2: होई गीत कहो नाटक कहो कि अमर भजन कहो कि
3: साहित्य उपरे हला कि स्वास्थ्य उपरे हला सब प्रकार मनोरंजन कार्यक्रम माने रही छे।
2: होई तार संगे न्यूज भी जेंटा खबर इटा भी प्रसारण हो छे।
3: होएगा केते बेले उड़िया रे हे जो छे केते बेले हिंदी रे भी हो छे। आरो समय अनुजाय जिला हालचाल भी बासी
2: होई होई
3: बोले सब कथा आमे इनो जानी पारु छु। आरो आमर आकाशवाणी रो जेन मुख्य उद्देश्य रहु छे बहुजन हिताय बहुजन सुखाय ई मंत्र के आधार करी करी आकाशवाणी टा जनसाधारण कर सेवा रे लागी छे। नै के
2: होई दादा
3: आरो बिरसु आमर ई रेडियो टा से आघर बोली आर नै नगा
2: होई तो
3: नै के याचिन जेन एफएम चैनल आमे करी छु या जेन आमर ऑनलाइन भी आमे आमर प्रोग्राम मान को सुनई पारु छु। नै के जेंता के न्यूज ऑन एआईआर ऐप टा आमर अछि
2: होई होई
3: सेत्रे आमे गुटे जगह रे बसी करी सारा भारत रो रेडियो स्टेशन रो कथा माने सुनी पारु छु। बोले केते नै तरक्की करी छे। नै के
2: होई दादा तो इटा रहला आमर आकाशवाणी रो 90 वर्ष पूर्ति उपलक्ष्य जेन कथाटा रहला
3: होय होय
2: हेले आज दिन टा सोर पड़ू छे तो
3: होएगा जदि दिन के देखमा बोले आजिर का रविवार है
2: होई
3: हेले ई दिने जेन किसी काम टे जेन हेई थिला आर सेटा के जेन पालन करा हो जे सबु वर्षे वर्ल्ड फूड सेफ्टी डे
2: माने विश्व खाद्य सुरक्षा दिवस।
3: बिल्कुल बिल्कुल
2: हेले ई जेन दिवस के मनाबार मुख्य उद्देश्य ईटा जे आमे कानो खावा लागि भरपूर पाई पारु छु
3: हाय
2: हेले सबके ईटा मिली पारु छे भेल
3: सबके नै मिली परवार का ईटा गुटे दुखर कथा है। नै
2: सबके पुष्टिकर युक्त खाद्य मिली नै पारु छे तार लागि से माने अपपुष्टि रो शिकार हो छन
3: आरो खाली अपपुष्टि बोली के नै देह रे विभिन्न प्रकार जेन विटामिन्स रो दरकार
2: होई
3: सेटा भी से माने पाई नै पार बार
2: भल से पेट पूरा खावा लागि नै मिले असुविधा तो हेबा ही हेबा
3: होय होय
2: तो ई दुनिया न जेन चास बस करा हो छे सबके जुगे बाटा संभव नै से भेल
3: चाहले तो सब किछि संभव है। नै के हेले सेथिरे समस्तंकर योगदान हेबार कथा भी
2: होई
3: इटा नै जे खाली चासी चास करबा आर आमे बसिर खामा बोले तो नै हुए आमर मनकर भी किछि ना किछि सहयोग रहबार अछि
2: होई दादा
3: सेमानकर सुविधा असुविधा सब बुझवार अछि से माने केनाकर भल कर चास करबे तांकर सार खत काणा सब भल से जानता से माने पाई पारबे नै के
2: होई आरो आमर जन उत्पादन हेबा खाद्यटा इटा भी गुणवत्ता युक्त हेबार कथा
3: होय
2: नै कि अबर रासायनिक सार मान के खाली दे दे कि चासबास करमा आरो सेनो किछि ତାର ରସ ହିଁ ନାଇଁ ରହିବା ବୋଇଲେ ସେ ବାଗିର ଖାନା ମାନକେ ଖାଇମା ବୋଇଲେ କାଣା ହେବା
3: ହେଇ ଜିନିଷଟା ତ ଏହାଚିନ ଅସୁବିଧା ଦେଖା ଦେଲାନ
2: ହୋଇ ତ
3: ଆମର ଯେନ୍ କ୍ଷେତ ଖୋଲା ରହିଛି ତାର ମାଟି ମାନେ ଧୀରେ ଧୀରେ ତାର ଗୁଣବତ୍ତା ସରି ବସଲାନ
2: ହୋଇ ତ
3: ଆର ସେନ ଯେନ ଅମଲ ଯେନ ହିସାବରେ ହେବାର କଥା ସେଟା ବି ଧୀରେ ଧୀରେ କମି ବସଲାନ
2: ହୋଇ ତ ଅମଳ କେନ୍ତା ଏତକା ହେବା ଆରୁ ସେ ଫସଲର ମାନଟା ଭଲ ରହିବା ତାର ସାଙ୍ଗେ ଯେନ୍ ମାଇଟ୍ଟା ରହିବା ଇଟା ବି ଭଲ କେନ୍ତା ରହିବା ତାର ଉପରେ ଜୋର ଦେଇକିରି ଚାଷବାସ ଆମକେ କରବାର ଅଛେ ତାରନୁ କିଛି ଖାଦ୍ୟ ଯେନ୍ ରହିଛେ ଇଟା ଆମର ନଷ୍ଟ ବି ହେଇଯାଉଛେ
3: ହଏ ତ
2: ତ ସେ ନଷ୍ଟ କେ ବି କେନ୍ତା ଆମର ବଞ୍ଚେଇ ପାର୍ମା ହେଲେ କାନ ଅଲଗା ଲୋକମାନଙ୍କେ ଆମେ ଯୋଗେଇ ପାର୍ମା
3: ବିଲକୁଲ ଆର୍ ଯେନ୍ ନଷ୍ଟ କଥା କହିଲ ନଷ୍ଟ ତ ଆମେ ଘରେ ବି କିଛି ନଷ୍ଟ କରୁଛୁ ତାପରେ ଭୋଜି ବାତିରେ ବି ନଷ୍ଟ ହେଉଛି
2: ହଇ
3: ଅଯଥା ଅଧିକା ଅଧିକା ରାନ୍ଧୁଛୁ କେତେ ଲୋକ ଖାଉଛନ୍ କେତେ ଲୋକ ତାର ଫିକା ଫୁକି କରୁଛନ୍ ଯେ ତାର ପତା ନେଇ
2: ହଇ ତ ଇଟା ବି ଗୋଟେ ଅସୁବିଧା
3: ହଏ
2: ଯେ ଏକ ତ ରାନ୍ଧିଲା ଖାଇବାର ଜିନିଷଟାକେ ବି ଆମେ ସଭେ ନେଇ ଖାଇକିରି କିଛିଟା ହେନ ନଷ୍ଟ ହେଇଯାଉଛେ ଆରୁ ଯେନ୍ଟା ବଞ୍ଚିଯାଉଛେ ସେଟାକେ ଆଉ ଜଣେ ଯେନ୍ ପାଇବାର କଥା ସେ ଜିନିଷଟା ନେଇ ହେଇପାରବାର
3: ତ ସେଥିର୍ ପ୍ରତି ବି ଆମେ ନିହାତି ସଚେତନ ରହିକରି ସେ ଖାଦ୍ୟମାନଙ୍କୁ ଯେନ୍ମାନେ ଖାଇବା ଲାଗି ନେଇ ପାଇବାର ସେନ୍କେ କେନ୍ତା କରି ଆମେ ପଠେଇ ପାର୍ମା ସେମାନଙ୍କୁ କେନ୍ତା କରି ଦେଇପାର୍ମା
2: ହଇ
3: ସେତେର୍ ଲାଗି ବି ଆୟୋଜନ କରବାର କଥା
2: ହଇ ଦାଦା ଆରୁ କିଛି ଫସଲ ଏନ୍ତାର ନଷ୍ଟ ହେଇଯାଉଛେ ଇ ମୂଷା ହେଲା କି ଭିଜି ଭୁଜ ଯାଉଛେ କି ଯେନ୍ ବିଲାତି ବାଇଗନ ବାଗିର ଜିନିଷ ଗା ବିକା ଭଞ୍ଜା ନାଇଁ ହେଲେ କାଁ ହେସି ସଢ଼ି ସୁଡ଼ା ଯାଇସି
3: ପଚି ସଢ଼ି ଯାଉଛି
2: ତ ତାର ବି କେନ୍ତା ସଂରକ୍ଷଣ କରାଯାଇପାର୍ବା ଏତକା ଦିନ କେନ୍ତା ସେଟା ରହିବା ସେ ବାଗିର ନୂଆ ନୂଆ ପଦକ୍ଷେପ ମାନକେ ଆମକେ ନେବାର ଅଛେ ହେଲେ ଯାଇକିରି ଇ ଦୁନିଆନ ଯେତେ ବି ଆମର ରହିଛନ୍ ଭାଇ ବହିନ ମାନେ ସବକେ ସୁରୁଖୁରୁ ଥି ଖାଦ୍ୟ ଯୋଗେଇ ପାର୍ମା ଆମେ ମାନେ
3: ବିଲକୁଲ ବିଲକୁଲ ଆର ଏଥିଲାଗି ସମସ୍ତେ ହାତ ବଢ଼ାବାର କଥା ନେଇ କେ
2: ହଇ ହେଲେ ଯାଇକିରି ଇ ଆମର ଯେନ୍ ପାଳନ କରୁଛୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ କହିକିରି ଇଟା ସଫଲ ହେଇପାର୍ବା
3: ହଏ ଗା ହେଲେ ବିର୍ଷୁ
2: ହଁ ଦାଦା
3: ଆଜିର ଯେନ୍ ଆମର ବୈଠକିନ ଇ ଯେନ୍ ବିଷୟ ସବୁ ଆଲୋଚନା କଲା ସେଟା ତ ଗୋଟେ ପ୍ରକାର ଗୋଟେ ବାଟେ ଗଲା
2: ହଇ
3: ଗଲା ଜୁନ ଏକ ତାରିଖ ନୁ ଜୁନ ମାସର ଶେଷ ତକ
2: କ୍ଷେତ ବଚାଓ ଅଭିଯାନ ଯେନ୍ ଚାଲିଛେ
3: ହଏ ହଏ ହେଟା ନ କହୁଛେ ଗା
2: ତ ଗୋଟେ ବଢ଼ିଆ ଜିନିଷଟା ଏକା ଆମର ଯେନ୍ ମାଇଟମା ରହିଛେ ଇଟା ଧୀରେ ଧୀରେ କାହିଲାନ ଖରାପ ହେଇ ବସଲାନ
3: ହେଟା ପରେ ଟିକେ ଆଗରୁ ଯେନ୍ କଥା ହଉଥିଲା ସେ କଥା ଇନ ଫେର ଲାଗିଗଲା
2: ହଇ ତ ସେ ଯେନ୍ ମାଇଟ୍ଟା ଅଛେ ତାକେ କେନ୍ତା ସୁଧରାମା ଆରୁ ସେନୁ ଯେନ୍ ଅମରଟା ମିଲ୍ବା ଆମକେ ସେଟା ବଢ଼ିଆ ହେଇପାର୍ବା
3: ହଏ ତ
2: ତାର୍ ଲାଗି ଆମର ଯେନ୍ କୃଷି ଅଧିକାରୀମାନେ ରହିଛନ୍ କୃଷି ବୈଜ୍ଞାନିକମାନେ ରହିଛନ୍ ଆରୁ ସରକାରୀ କହ କି ବେସରକାରୀ କହ କେତେ ଆଜ୍ଞାମାନେ ଅଛନ୍ ଇସବୁ ଯେନ୍ କାର୍ଯ୍ୟକ୍ରମ ଚାଲିଛେ ଇନ ସେମାନେ ସାମିଲ ହେଇକିରି ଆମର ଚାଷୀମାନଙ୍କର କେନ୍ତା ଉନ୍ନତି ହେଇପାର୍ବା କେନ୍ତା ଇ କ୍ଷେତ ବଚାଓ ଅଭିଯାନଟା ପୂର୍ଣ୍ଣ ହେଇପାର୍ବା କହିକିରି ସଭେ ଲାଗି ପଡ଼ିକିରି ଇ କାମମାନ କରୁଛନ୍
3: ଆର୍ ନିହାତି ବି କରବାର କଥାକା ଚାଷର ଲାଗି ହିଁ ଆମର ଦୁନିଆ ବଞ୍ଚିଛେ ନେଇ ଯଦି ଆମେ ମାଟିକେ ବଚେଇକି ନେଇ ରଖମା ବୋଲେ ସେ କେନୁ ଚାଷ ହେଇପାର୍ବା
2: ହଇ ତ ଇସବୁ ନୂଆ ନୂଆ କାର୍ଯ୍ୟକ୍ରମ ମାନ ଆସୁଛେ ଆମର ଚାଷର ଉନ୍ନତି ଲାଗି
3: ହଏ ହଏ ହଏ ହେଲେ ବିର୍ଷୁ
2: ହଁ ଦାଦା
3: ଦେଖ ଗା କଥା ହଉଥିଲେ ତ ଆମର କଥା ସରେନି
2: ହଇ ତ
3: ହେଲେ ଆମର ବୈଠକିନ ବହୁତ କିଛି କଥାମାନେ ବି ରହିଗଲାନ
2: ହଇ ହଇ
3: ସିଆଡ଼କେ ବି ଟିକେ ନଜର କରୁ
2: ହଇ ବେଲେ ପହିଲା କରି ଆମର ଚାଷବାସର କଥା ଶୁଣୁଗା
3: ଯେନ୍ ସବୁଦିନେ ଶୁଣସୁ ତ
2: ହଇ
3: ବୋଇଲେ ଯେଉଁ ଜଣେ ଅଗ୍ରଣୀ ଚାଷୀ ଭାଇଙ୍କର ସାଙ୍ଗେ ମୁଇଁ କଥାବାର୍ତ୍ତା ହେଇଛେ ତାଙ୍କର ଚାଷବାସ ବିଷୟରେ ସେଟା ମାନେ ଶୁଣମା
2: ହଇ ବୋଲେ ଶୁଣୁଥିନି
3: ଭାଇ ଜୁହାର
4: ହଁ ଜୁହାର ଆଜ୍ଞା
3: ପହିଲା କରେ ଆମକୁ ଆପଣଙ୍କର ନାଁ ପରିଚୟ ଟିକେ ଦଉନ୍
4: ଆମର ନାଁଟା ହଉଛି ଆଜ୍ଞା ବହୁରା ସିଂ ଆଉ ଗାଁ ଲିମଡ଼ା ପଞ୍ଚାୟତ ଭି ଲିମଡ଼ା ଆଉ ପୋଷ୍ଟ ଅଫିସ ଭି ଲିମଡ଼ା
3: ତ ଆଜି ଆମେ ଆପଣଙ୍କର ଗାଁ ଆଡ଼େ ଆସିଛୁ ଆଉ ଦେଖୁଛୁ ଆପଣ ଆପଣଙ୍କର ଚାଷବାସ କରୁଛନ୍ ତ ଏଇଟା କାଣା କାଣା ସବୁ ଚାଷବାସ କରିଛନ୍
4: ହଁ ଏଖେନ୍ତା ଆଜ୍ଞା ଆମେ ମୂଲା ଚାଷ କରିଛୁ ଏଖେନର ସିଜନ୍ ଭଲ ଟିକେ ବିକ୍ରି ହୁଏ ତ ମୂଲା ଚାଷ
3: ସେଥିପାଇଁ ମୂଲା ଚାଷ
4: ହଁ ସେଥିପାଇଁ ମୁଇଁ ମୂଲା ଚାଷ ଆଜି ନାହିଁ ଏ ବର୍ଷ ନାହିଁ ହେଇଗଲା ମୁଇଁ ମୂଲା ଚାଷ କରୁଛି ଯେ ସାତ ଆଠ ବର୍ଷ ହେଉଛି
5: ତ ଇ ଯେନ୍ ମୂଲା ଚାଷଟା କରୁଛନ୍, ଇଟା କେନ୍ ମୂଲା କେ ଲଗେଇଛନ୍?
4: ଏଟା ଆଜ୍ଞା ଏଗ୍ରୋ କମ୍ପାନୀ, ସେ ଅଲଗା କମ୍ପାନୀ ବି ହୁଏ ଯେ ଏଟା ଆମର ଲଗାଇ କରି ଟେଷ୍ଟ କରାହେଇଛି କି ଭଲ ହୁଏ, ସେଇପାଇଁ ମୁଁ ଏ କମ୍ପାନୀଟା ଲଗାଉଛୁ।
5: ମାନେ ପ୍ରତ୍ୟେକ ବର୍ଷ କରୁଛନ୍?
4: ହଁ, ପ୍ରତ୍ୟେକ ବର୍ଷ କରାହେଉଛି ଆଉ ଭଲରେ ବିକ୍ରି ହୁଏ 30-40।
5: ତ ଏଇଟା କେତେ ଗ୍ରାମ ଖଣ୍ଡେ ବିହନ କରିଛନ୍?
4: ଏଖାନ ଲଗା ହେଇଛି ଅଧା କିଲୋ ଖଣ୍ଡେ ବିହନଟା ଲଗା ହେଇଛି।
5: ତ ଏଇଟା କେତେ ଦିନ ହେଲାନ ଲଗାଲେନ?
4: ଏଇଟା ବେଶୀ ନେଇ ହେଇଛି, ଏଇଟା ବେଶୀ ତ ବେଶୀ କହିଲେ 15 ଦିନ ହେଉଛି।
5: ଏହାଚିନ୍ତ କୁଡ଼ା ଖୋସା ବି ନେଇ ଆରମ୍ଭ ହେବାର?
4: ଏଖାନ ତ କୁଡ଼ା ଖୋସା ହେଇଯିବ, ଟିକେ ଛୋଟ ଛୋଟରେ କୁଡ଼ା ହୁଏ, କିନ୍ତୁ ସେ ଘାସଟାକେ ଭଲ ଭାବରେ ସଫା କରିଲେ ସିନା, ଆଉ ବେଶୀ ଘାସଟା ବଢ଼ିଗଲେ ସଫା କରିବା ପାଇଁ ଅସୁବିଧା ହୁଏ।
5: ତ ଏଇ ଯେନ୍ ଲଗାଲେ ଯେ ମୂଲା କାଣା କାଣା ସବୁ ଖତ ସାର ଦେଇଥିଲେ?
4: ଖତ ସାର ତ ଏଖେନ ତ ବେଶୀ ନାଇଁ ଦିଏ ମୁଇଁ, ହେ DAP ଦିଏ, ତାପରେ ୟୁରିଆ, ହେ ଦୁଇଟା ଖାଲି ଦିଆହୋଇଛି, ଆଉ ସେଟା ଲାଗେ ଯେ ସୁପର ପଟାସ ଏଇସବୁ ନାଇଁ ଦେଇଛି ସେଇଗୁଡ଼ା।
5: ସେଟା କେତେବେଳେ ଦେସନ୍?
4: ସେଟା ରୁବା ସମୟରେ ଦିଆ ହୁଏ, ସେ ସୁପର ପଟାସ ଏଥର ନାଇଁ ଦେଇଛି ଯେ ଦେବି, ଖାଲି ତ ଏଇ ଔଷଧ ଖର୍ଚ୍ଚଟା ବେଶୀ ହେଉଛି।
5: ମାନେ କାଁ ଥିଲା?
4: ଏଟା ଗୋଟେ ଗନ୍ଧି କହନ ସେଇ ପୋକ ଲାଗେ, ତାପରେ ସେ ଜଗେନା ଗୁଡ଼ା ଗୋଟେ କଲା କଲା ଥାଏ ସେଇସବୁ ଲାଗେ, ତାପରେ ବଢ଼ିଲା ସମୟ ବି ବହୁତ ପୋକ ଲାଗେ।
5: ଲାଗି କାଁ କାଁ ଔଷଧ ମାରସନ୍?
4: ଔଷଧଟା ଦେଖ, ଔଷଧ ତ ଆମେ ଦୋକାନରେ ଘିଣୁଛି, ଏ କହିକି ଆମେ ମୂଲାରେ ମାରବା, ଏମିତି ଏମିତି ପୋକଟା ହେଇଛନ୍ କହିଲେ ସେ ଦୋକାନବାଲା
5: ଯେନ୍ ହିସାବରେ ଦଉଛନ୍।
4: ହଁ, ସେଇଟା ମାରୁଛି।
5: ତ ସେ ଯେନ୍ ଔଷଧଟା ଦଉଛନ୍ ଠିକ୍ କାମ କରସି?
4: ହଁ, କରୁଛି। ଔଷଧଟା ନାଇଁ କରିଲେ ଆମେ କ'ଣ କରିକି 2-3 ପ୍ରକାର ଔଷଧଟା ମିକ୍ସ କରିଦେ, ତାପରେ ମାରିଦେ, ହେଲେ ଆଉ ଭଲ କାମ କରେ।
5: ତ ମୂଲା ଯେନ୍ ଚାଷ କରବାର ଆଗରୁ କେତେ ଥର ଏଟାକେ ଜୁତା କୁଡ଼ା କଲେ?
4: ଏଟା ଜୁତା କୁଡ଼ା 4 ଥର ହେଇଛି ଆଜ୍ଞା। ସେ ଆମର
5: କରବାର ପଡ଼ସି?
4: ହଁ, ପୁରା ମାଟିଟା ଗୁଣ୍ଡ କରି ରୁବା ସମୟରେ ସେ ଢେଲା ଫିଲା ନାଇଁ ହୁଏ, ସେ ରଟରରେ ଜୁତା ଖଡ଼ା ହୁଏ, ଆଉ ସେ ମୂଲାଟା କିଆରି ବନାଇ କରି ଲଗାଇବାକେ ପଡ଼େ ଧାଡ଼ି ଧାଡ଼ି କରି।
5: ତ ଧାଡ଼ି ଧାଡ଼ି କରି ତ ବହୁତ ଲମ୍ବା ଲମ୍ବା କରି କରିଛନ୍, ହେଲେ ଗୋଟେ ଗୋଟେ ଜାଗାରେ ଯେନ୍ ମୂଲା ମଞ୍ଜି ଗୁଡ଼ା ଦେଇଛନ୍,
4: ହଁ,
5: କେତେ କେତେ ଦୂରିଆ କରି ଦେଇଛନ୍?
4: ଟିକେ ସାମ୍ନା ସାମ୍ନା ଦେଲେ ବି ଆମର ଫାଇଦା ହୁଏ, କିନ୍ତୁ ଏକାଥରେ ତ ସବୁ କନ୍ଦା ନାଇଁ ହୁଏ, ଗୋଟେ ଗୋଟେ କନ୍ଦା ହେବ, ସେଟା ଉଖଡ଼ାଇ ଦେଲେ ଆଉ ସେ ବଞ୍ଚବ ସାଣ୍ଟା, ସିଏ ବି ଆଉ ହଆ ଲାଗିଲେ ଆଉ ବାଢ଼ିବ, ସେଇପାଇଁ ଟିକେ ଘନ ଲଗାଇବାକେ ପଡ଼ୁଛି।
5: ଆଉ ଏଇ ପାଣିର କ'ଣ ସୁବିଧା ଅଛି ଯେ ଏତେ ଚାଷ କରୁଛନ୍?
4: ପାଣି ତ ଆଜ୍ଞା ଆମର ପୋଖରୀ ଅଛି, ସେ ପୋଖରୀରେ ପାଣିଟା ଟାଣା ହେଉଛି।
5: କେତେ ଦୂରିଆ ଅଛି?
4: ବେଶୀ ଦୂର ନାହିଁ, ସେଇ ତ 600-700 ଫୁଟ ଦୂର ଅଛି ପୋଖରୀଟା।
5: ଏ ପୋଖରୀରେ ସବୁବେଳେ ପାଣି ରହୁଛି?
4: ହଁ, ଏଇଟା ଆମର ପୁରା ଜିନ୍ଦା ପୋଖରୀ, ବହୁଛି ପାଣିଟା ପୋଖରୀରେ,
5: ମାନେ ପାଣି ଠିକ ପାଣି ରହୁଛି।
4: ହଁ, ପଝରା ଅଛି ପାଣିଟା, ଆଉ ଇଆଡ଼େ ସିଆଡ଼େ ବି ଚାଷ କରୁଛନ୍ ଲୋକମାନେ, ଏଲ୍ଆଇ ପଏଣ୍ଟ ବି ବସା ହେଇଛି, ସେଇ ବି ଅଲଗା ଆଡ଼େ ଯାଉଛି, ଆମର ତ ଏମିତି କିରାସିନ ଫିରାସିନ ମେସିନ୍ରେ ଟଣା ହେଉଛି ଟିକେ ଟିକେ।
5: ତ ପନିପରିବା ଭିତରେ ଖାଲି ମୂଲା କରୁଛନ୍? ଅନ୍ୟ କିଛି
4: ସିଜନ୍ରେ ଆମର ଡିସେମ୍ବର ନଭେମ୍ବରରେ ବିମ୍ କରା ହୁଏ, ଫୁଲକୋବି ଚାଷ ହୁଏ, ବନ୍ଧାକୋବି, ଟମାଟର ଏଇସବୁ ହୁଏ, କିନ୍ତୁ ଏଖାନେ ଆମେ ମୂଲାଟା ଲଗାଇଛି, କିନ୍ତୁ କାହିଁକି ଲଗା ହେଇଛି ସେଇ କହୁଛି କି ଭଲ ଭାବରେ ବିକ୍ରି ହୁଏ, ରେଟ୍ଟା ଟିକେ ଭଲ,
5: ପଇସା ଅଧିକା ପାଇ
4: ଅଧିକା ମିଳେ, ଏଇପାଇଁ ମୂଲାଟା ଲଗାଉଛି ଆମେ।
5: ତ ମୂଲାଟା ଲଗାଲା ଦିନ ଠାରୁ କେତେ ଦିନ ଭିତରେ ଏଇଟା ଅମଲ ହେଉଛି?
4: ହଁ, 40-45 ଦିନରେ ହେଇଯାଏ ବିକ୍ରି।
5: ଆଉ କାଣା କାଣା ଲଗାବେ ବୋଲି ବିଚାର କରିଛନ୍?
4: କ'ଣ ଲଗା ହେବ, ଏଇ ସବୁ ଟମାଟର ଲଗା ହେବ, ଆଉ ଲଙ୍କା ଲଗା ହେବ, ବାଇଗଣ, କଖାରୁ, ଲାଉ ଏଇସବୁ ଗୁଡ଼ା ଲଗା ହେବ।
5: ତ ଏଇଟା ତ ଗଲା ଆପଣଙ୍କର ମୂଲା ଚାଷ କଥା, ହେଲେ ଏଥର ଆପଣଙ୍କର ଧାନ ଚାଷ କାଁ କାଁ ବିହନ ସବୁ ଚାଷ କରୁଛନ୍?
4: ଆଗରୁ ସିନା ଆମର ଦେଶୀ ଧାନ ଥିଲା, ଏଖେନ ତ ଦେଶୀ ଧାନ ସବୁ ଲୋକ ଛାଡ଼ିଦେଲେ।
5: ତଥାପି ଆପଣ କେତେ ବର୍ଷ ହେଲା ଛାଡ଼ିଲେନ?
4: ଏଖେନ ହେଇଗଲା ଆଜ୍ଞା 10 ବର୍ଷ ଭିତରେ ହେଉଛି, ଏଖେନ ତ ସେ ହାଇବ୍ରିଡ଼ ଧାନଟା ଆସୁଛି ବହିନଟା।
5: ତ ଆପଣ ଯେନ୍ ହାଇବ୍ରିଡ଼ ଧାନ ଏହା ଯେନ୍ ଚାଷ କରୁଛନ୍, ଆଗେ ଯେନ୍ ଦେଶୀ ଧାନ ଚାଷ କରୁଥିଲେ, ତ ଏ ଦୁହି ଚାଷଟା ଭିତରେ କେନ୍ଟା ବେଶୀ ଭଲ ହେଉଛି?
4: ଦେଖୁନ ଆଜ୍ଞା, ଦେଶୀ ଧାନଟା ବି ହେଉଛି, କିନ୍ତୁ ଏଖାନେ ଅମଳଟା ସେ ହାଇବ୍ରିଡ଼ ବିହନର ଟିକେ ଅଧିକା ହେଉଛି, ସାର ଫାର ଦେଇକରି ଭଲ ଭାବରେ ଚାଷ କରି ତାକେ ଲଗାଇଲେ ଅଧିକା ଅମଳଟା ହେଉଛି ହାଇବ୍ରିଡ଼ରେ।
5: ତ ଏଇଟା ତ ଆପଣଙ୍କର ଅମଲ କଥା କହିଲେ ଯେ ହାଇବ୍ରିଡ଼ରେ ବେଶୀ ହେଉଛେ ବୋଲି, ହେଲେ ରୋଗ ପୋକ କେମିତି ବେଶୀ ଲାଗୁଛି?
4: ରୋଗ ପୋକ ଲାଗୁଛି ଆଜ୍ଞା, ରୋଗ ପୋକ
5: କେମିତି ଦେଶୀରେ ବେଶୀ ଲାଗୁଛି କି ହାଇବ୍ରିଡ଼ରେ?
4: ହାଇବ୍ରିଡ଼ରେ ଲାଗୁଛି, ଦେଶୀରେ ତ ଆଗରୁ ନାଇଁ ଲାଗୁଥିଲା, କିନ୍ତୁ ହାଇବ୍ରିଡ଼ରେ ଲାଗୁଛି, କିନ୍ତୁ ସେ ଔଷଧ ମାରବାକେ ପଡ଼ୁଛି।
5: ତ ଇଏ ଦେଶୀ ଆର୍ ହାଇବ୍ରିଡ଼ ଭିତରେ କାଣା ଫରକ ଅଛେ ଯେ ବେଶୀ କରି ହାଇବ୍ରିଡ଼ରେ ରୋଗ ପୋକ ଲାଗୁଛି, କାଣା କିଛି ଅନୁମାନ କରିଛି?
4: ଅନୁମାନ କହିଲେ ଆଗରୁ ତ ସେ ସବଜି ଚାଷରେ ବି ଏମିତି ରୋଗ ପୋକ ନାଇଁ ହଉଥିଲା, କିନ୍ତୁ ସବୁ ତ ଏଖାନ ହାଇବ୍ରିଡ଼ ଆସିଗଲା ଆଜ୍ଞା, ସେଇପାଇଁ ସେ ହାଇବ୍ରିଡ଼ ଧାନ ସେ ଗଛଟା ମିଠା ହଉଛି, ପୁରା ମିଠା ହଉଛି, ଗଛଟା କଲିଆ ବି ହଉଛି, ଆଉ ସେଇପାଇଁ ତାକେ ଖାଉଛନ୍ ପୋକଟା, ପୋକ ଲାଗିଯାଉଛନ୍। ନାଇଁ ହେଲେ ଆଗରୁ ଦେଶୀ ଧାନରେ ଔଷଧ ଫସତ କିଛି ନାଇଁ ଥିଲା,
5: ମାନେ ଖାଲି ଗୋବର ଖତ,
4: ଗୋବର ଖତ ହେଲେ ହେଉଥିଲା, କିନ୍ତୁ ଏଖାନ ତ ଆଡ଼େ ଔଷଧ ନାଇଁ ଦେଲେ ତ ମହାମୁସ୍କିଲ, ଆଉ ଚାଷ କେମିତି ହେବ?
5: ତ ରୋଗ ପୋକ ଭିତରେ କାଁକେ ରୋଗ ପୋକ ବେଶୀ କରି ଲାଗିଥିସି ଧାନରେ?
4: ଧାନରେ ତ ସେ ଧାନ ହେବା ସମୟ ଫୁଟବା ସମୟରେ ବି ଅଲଗା ଲାଗନ, ତାକେ ଗୋଟେ ଭମ୍ଭା ବୋଲି କହନ ଗନ୍ଧି, ତାପରେ ତାର ଗଛରେ ଲାଗନ ଗୋଟେ ଗେଣ୍ଠି ପିଲୁଆ, ସେଇ ଗୋଟେ ଅଲଗା, ତାପରେ ଗୋଟେ ଟିକେ ବର୍ଷା ପାଣି ବେଶୀ ହେଇଗଲେ ବି ଧଡ଼ା ଧଡ଼ା ତାର ପତର ଗାକେ ଖାଇଦିଅନ୍, ସେଇ ଗୋଟେ ରୋଗଟା, ସେଇ ସବୁଟା ଔଷଧଟା ମାରିଦେଲେ ସବୁ ଠିକ ହେଇଯାଏ।
5: ତ ଯେତିକି ସବୁ ରୋଗ ପୋକ କଥା କହିଲେ, ଏଇଟା ଦେଶୀରେ ବି ଦେଖାଯାଉଥିଲା କେ?
4: ନାଇଁ ଦେଶୀରେ ଦେଖା ନାଇଁ ଯାଉଥିଲା ଆଜ୍ଞା, ଦେଖନ୍ତୁ କିନ୍ତୁ କ'ଣ ହଉଛି କି ଟିକେ ଦେଶୀ ଫେଶୀ କରଲେ ବି ସେଇ ହାଇବ୍ରିଡ଼ର ଲାଙ୍ଘି ଯାଉଛନ୍।
5: ତ ଏଇ ଯେନ୍ ହାଇବ୍ରିଡ଼ ବିହନ ମାନେ କେନୁ ଆନୁଛନ୍?
4: ଆମର ତ ସେଖାନେ ନୂଆଗାଁ ଅଛି, ନୂଆଗାଁ ନାଇଁ ହେଲେ ଦୁକାନରେ କିଣା ହଉଛି, ନାଇଁ ହେଲେ ଲେଫ୍ରେ ଅଣା ହଉଛି, ନାଇଁ ହେଲେ ବ୍ଲକ ଥ୍ରୁରେ ବି ମିଳୁଛି,
5: ମାନେ ସବୁଆଡୁ ଆନୁଛନ୍ ଯେ ଅସୁବିଧା ହଉଛି କେ? ବ୍ଲକରେ ହେଲା କି ଆପଣଙ୍କ ଲେମ୍ପରେ ହେଲା?
4: ନାଇ ଅସୁବିଧା ତ କିଛି ନାଇଁ ହଉଛି।
5: ସୁବିଧା କେନ ହଉଛେ, ମାନେ ଦୋକାନ ବେଶୀ ସୁବିଧା ହଉଛେ କି?
4: ଆମର ସେ ଲେମ୍ପରେ ଟିକେ କମ୍ ପଡୁଛି ଦୁଇ ପଇସା, ଆଉ ଦୋକାନରେ କିଣିଲେ ଟିକେ ବେଶୀ ପଡୁଛି।
5: ମାନେ ଯଦି ହଡ଼ବଡ଼ିରେ ଥିବେ ବେଲେ ଦୋକାନ ବି ନେଇ ଆଉଛନ୍?
4: ହଁ ଦୋକାନରେ ବି ଅଣା ହଉଛି, ନାଇଁ ହେଲେ ମକା ମିଳିଲେ ସେ ଲେମ୍ପରେ ବି ଅଣା ହଉଛି, ନାଇଁ ହେଲେ ବ୍ଲକରେ ଅଣା ହଉଛି।
5: ତ ଏଇ ଯେନ୍ ସବୁ ଧାନ ଚାଷ ମାନେ କରୁଛନ୍, ସବୁ ଖାଉଛନ୍ କି କିଛି ବିକା ଭଞ୍ଜା ବି କରୁଛନ୍?
4: ଆଜ୍ଞା ଟିକେ ବେଶୀ ହେଇଗଲେ ତ ବିକା ବି ହେଉଛି, ଆଉ ଅଧିକା ହେଇଗଲେ ଆଉ କ'ଣ କରିବା, ବିକି ବି ଦିଆ ହେଉଛି।
5: ବିକା ଭଞ୍ଜାଟା କେନେ କରୁଛନ୍?
4: ବିକା ଭଞ୍ଜା ତ ଏଖେନ ତ ହର ଜାଗା ଆମର ଦୋକାନ ଅଛି,
5: ପ୍ରାଇଭେଟରେ
4: ପ୍ରାଇଭେଟ ବାଟରେ ଗୋଟେ ଗୋଟେ ଦୋକାନ କରିଦେଇଛନ୍, ଧାନ କିଣୁଛନ୍ ସେମାନେ ଆଉ ବିକୁଛନ୍, ସେମାନେ ଲେଫ୍ରେ ବି ତ ନେଉଛନ୍, ଯେଖେନ ତ ଆମର ଲିମଡ଼ାରେ ବି ଲୋକମାନେ ଦୋକାନ କରିଦେଲେ ଧାନ କିଣିବା ପାଇଁ, ନୂଆ ଗାଁରେ ତ କେତେଟା ଅଛି ଦୋକାନ।
5: ତ ଲ୍ୟାମ୍ପରେ କାଁ କରେ ଦେବାର,
4: ଲାଇନ୍ ଲାଗବାକେ ପଡ଼ୁଛି, ଆଉ କି ଭିଡ଼ ଭାଡ଼ ସମୟରେ ଟିକେ ସେଇଠି ଅପେକ୍ଷା କରବାକେ ପଡ଼ୁଛି,
5: ମାନେ ଜଲ୍ଦି କରି ପଇସା ପାମି ବୋଲି ଭାବିଲେ ସୁବିଧା ନେଇ ପାରବା?
4: ହଁ ଲ୍ୟାମ୍ପରେ ତ ନେବେ, ତାପରେ 15 ଦିନ 20 ଦିନ ଏମିତି ଲାଗିଯାଏ ଟଙ୍କା ମିଳିବା ପାଇଁ, ସେଇପାଇଁ ଯାହାର ଟିକେ ଟଙ୍କାର ଟିକେ କାମ ଅଛି ହେଲେ ଦୋକାନରେ ବିକିଦେଲେ ସେ ସାଙ୍ଗେ ସାଙ୍ଗେ ପଇସା ଦେଉଛନ୍ ସେମାନେ।
5: ଆଉ ଏଇ ଯେନ୍ ପନିପରିବା ମାନେ ଚାଷ କରୁଛନ୍, କେନ ବିକା ଭଞ୍ଜା କରୁଛନ୍?
4: ପନିପରିବା ଚାଷ ଆମର ଝିରପାଣି ବଜାର, ଆମ୍ବାଗାନ, ନହେଲେ ବିଶ୍ରା, ଆଉ ନାଇଁ ହେଲେ ଆଉ ଅଲଗା ଆଡ଼େ କହିଲେ କରମୁଣ୍ଡା, ଆମର ଆଡ଼େ ନୂଆଗାଁ ଅଛି, ଖୁଟଗାଁ ଅଛି, ହାତୀବାଡ଼ି, ଟାଉଣ୍ଠି,
5: ମାନେ ସବୁଆଡ଼େ ଯାଉଛନ୍?
4: ସବୁଆଡ଼େ ଆଜ୍ଞା, ଆଜିକାଲି ତ ଗାଡ଼ିର ସୁବିଧା ଅଛି, ସବୁଆଡ଼େ ବୁଲି ବୁଲି ବିକ୍ରି ହେଉଛି।
5: ଆଉ ଡାଲି ଜାତୀୟ କିଛି ଚାଷ ନାଇଁ କରବାର କେ?
4: ଡାଲି ଜାତୀୟ ତ ନାଇଁ କରିଛି ଆଜ୍ଞା ମୁଇଁ, ଯେ ଲୋକମାନେ କରୁଛନ୍।
5: ଆପଣ କେନ୍ସି ବର୍ଷ ନାଇଁ କରୁଛ?
4: ନାଇଁ କରିଛି ମୁଇଁ ଆଜ୍ଞା, କେତେ ପ୍ରକାରର ତ ଚାଷ କରବା, ଜଣେ ଲୋକ ଆମର ତ ଜାଗା ଜମି ବି ଆଜ୍ଞା କମ୍ ଅଛି।
5: ଆଉ ଆପଣଙ୍କର ଆଡ଼େ ଦେଖୁଛୁ ଯେ ଝାର ଜଙ୍ଗଲ ବେଶୀ ଥିଲା ଭଳିଆ ଲାଗୁଛେ, ଏଇଟା ଆଗରୁ ଏନ୍ତା ଅଛେ କି ଯାଇ କମିଛେ?
4: ଝାର ଜଙ୍ଗଲ ଆଜ୍ଞା ଦେଖନ୍ ବହୁତ କମି ଯାଇଛି, ଆଗରୁ ଟିକେ ବେଶୀ ଥିଲା, ଏଖେନ୍ ତ କମି ଯାଇଛି, କିନ୍ତୁ ଆମର ଏ ଅଞ୍ଚଳରେ ଦେଖାଯାଉଛି ଗଛ ଏମିତି ବାଗାନ ଚାଷ କଲେ ଗଛଟା ଶୀଘ୍ର ବାଢ଼ିଯାଏ। ଦେଖ ମୁଇଁ ଏଇ 3-4 ଗଛ ଏଇଠି ଯେଉଁଦିନ କୁଆଁ କରିଲି, ତାପରେ ଏଇଠି ଚାଷ କରିଲି, ହେଲେ 1-2-3-4 ଗଛ ମୁଇଁ ବଢ଼ାଇଛି।
5: ଆଉ ଗାଁରେ ଯେନ୍ ଜଙ୍ଗଲ ସୁରକ୍ଷା କରବାର ଲାଗି ଗୋଟେ ବ୍ୟବସ୍ଥା କରାଯାଏ, ହେନ୍ତା କିଛି ନାଇଁ କରାଯିବାର କାଁ ଗାଁ ଲୋକ ମିଶିକରି?
4: ସେ ସୁବିଧାଟା କିଛି ନାଇଁ ଆଜ୍ଞା, କିଛି ସେ ସୁବିଧାଟା ତ କେହି ନାଇଁ କହିଛନ୍, ନା କରା ବି ନାଇଁ ହୋଇଛି।
5: ଆପଣଙ୍କର ଇଆଡ଼େ ଗାଧବାର ଫୁଦବାର ଲାଗି ସୁବିଧା କେନ୍ତା କାଣା ଅଛି?
4: ସୁବିଧା ତ ଆଜ୍ଞା ସେଇ ପୋଖରୀଟା ଅଛି, ସେ ସବୁଆଡ଼ର ଲୋକମାନେ ଗୋଟେ ପୋଖରୀରେ ଆସୁଛନ୍, ପାଣିଟା ବି ପୁରା ଖରାପ ହେଉଛି, ସେ ବାର ଏକଟା ସମୟରେ ତ କେତେ ଲୋକ ଭରି ଯାଉଛନ୍ ଗୋଟେ ପୋଖରୀ
5: ମାନେ ମଇଳା ହେଇଯାଉଛି,
4: ମଇଳା ହେଉଛି। ସେ ମଥପୁର ଲୋକ ଆସୁଛନ୍, ଆମର ଲିମଡ଼ା ଗାଁରେ ତିନି ଚାରିଟା ବସ୍ତି ଅଛି, ସେଇ ସବୁ ଆସୁଛନ୍ ଏହି ପୋଖରୀରେ।
5: ଆଉ ପିଇବାରଟା,
4: ପିଇବାରଟା ତ ନଳକୂଆ ଆମର ଲିମଡ଼ା ବସ୍ତି ଏକ ତିନିଟା ବସ୍ତି ଅଛି, ହେଲେ ଆମର ବସ୍ତିରେ କାହିଁ, ଆମର ବସ୍ତିରେ ଗୋଟେ ଅଛି ସ୍କୁଲରେ, ଆଉ ଗୋଟେ ଆମର ବସ୍ତିରେ ଇଆଡ଼େ ଅଛି, ଆଉ ଗୋଟେ ସେ ଉପରଆଡ଼େ ଗୋଟେ ଅଛି, ତିନିଟା। ଲେକିନ୍ ସେ ନଳକୂପଟା ଖରାପ ହେଇଗଲେ ତ ଫିର ଆମକୁ ଅସୁବିଧା ବହୁତ ପଡ଼େ, ଆଉ ଏଖାନ କୁଆଁ ଫୁଆଁ ଥିଲା ସେଇମାନେ ବି ସବୁ ଖରାପ ହେଇଗଲା କୁଆଁଟା।
5: ଆଉ ମେନ୍ ରୋଡ଼ରୁ ଗାଁ ଭିତରକେ ଯିବା ଲାଗି ପକ୍କା ରାସ୍ତା ହେଲାନ କି ନାଇଁ?
4: ପକ୍କା ରାସ୍ତା ଆଜ୍ଞା ଆମର ଲିମଡ଼ାରେ ହେଇଛି।
5: ତ ଭାଇ ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
4: ଜୁହାର
2: ଦାଦା।
6: ହଁ ବିରସୁ,
2: ଶୁଣିଲା ଇଏ ଆମର ଚାଷୀ ଭାଇର କଥା?
6: ହଏ ଗା, ତାଙ୍କର ମୂଳା ଚାଷ ଲାଗି ସେ ଫେମସ ଆଣ
2: ହୋଇ, ତା ସାଙ୍ଗେ ଧାନ ଚାଷ କେନ୍ଦା କରି କରବେ ସେ କଥା ମାନକେ ବି କହିଲେ।
6: ହଏ ଗା, ସମୟ ତ ଆଗକେ ଆସିବସଲାନ,
2: ହୋଇ ହୋଇ
6: ସେଥିଲାଗି ବି ସେ ଧାନ ଚାଷର କଥା ବି କହିଲେ।

0: ବିରସୁ,
1: ହଁ ଦାଦା,
0: ଯେଉଁ ଗା ସୂଚନା ମାନେ ଯେନ୍ ଆମର ରହିଛେ ସେ ବିଷୟରେ କହିଦେମା।
1: ହଇ ବେଲେ ପହିଲା କରି ଯେଉଁ ବଜାର ହାଟ ମାନଙ୍କରେ କେନ୍ତା କାଣା ଦରଦାମ ରହିଥିଲା ସବ୍ଜି ପତ୍ର ମାନଙ୍କର ସେ କଥାକେ ଜନେଇ ଦଉ।
0: ହଏ ହଏ, ବୋଇଲେ ଆମ ରାଉରକେଲା ବଜାର ହାଟେ ପନିପରିବା ସବୁ କିଲୋଗ୍ରାମ ପିଛା ଇ ଭଳିଆ ଦରଦାମରେ ବିକ୍ରି ବଟା ହଉଥିଲା। ଯେନ୍ଟାକି ଆଲୁ 20 ଟଙ୍କା, ପିଆଜ 25 ରୁ 30 ଟଙ୍କା, ଆଉ ଟମାଟର 40 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 40 ଟଙ୍କା, କଲରା ବି ହେନ୍ତା 40 ଟଙ୍କା, ଲାଉ ଗୁଟାକେ 15 ରୁ 20 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ଆଉ ସାରୁ 50 ଟଙ୍କା, ପୋଟଲ 40 ରୁ 50 ଟଙ୍କା, କଞ୍ଚା କଦଳ 40 ଟଙ୍କା, କଞ୍ଚା ମିର୍ଚା 80 ରୁ 100 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ 40 ଟଙ୍କା, କୁନ୍ଦୁରୁ 30 ରୁ 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ଅଦା 120 ଟଙ୍କା, ଆରୁ ଲେସୁନ 150 ରୁ 160 ଟଙ୍କା।
1: ହଇ ହଇ, ଇ ବାଗି ସବୁ ଦରଦାମନ ରହିଥିଲା।
0: ବୋଇଲେ ପାନିପାଗ ବି ସୂଚନା ରହିଲା ଗା।
1: ହଇ ବେଲେ ଜନେଇ ଦଉ।
0: ହଏ ହଏ ହଏ,
1: ବେଲେ ସୁନ୍ଦରଗଡ଼ ଜିଲ୍ଲାର ପାନିପାଗ ବିଭାଗ କିରେଇଠାନୁ ଯେନ୍ ସୂଚନା ମିଳିଛେ ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 7 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଗୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 4 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 41 ଡିଗ୍ରୀ ଆରୁ ସବୁନୁ କମ୍ 27 ଡିଗ୍ରୀ ସେଲସିୟସ୍ ରହିପାରେ। ହେନ୍ତାନୁ ଆର୍ଦ୍ରତାଟା ସବୁନୁ ଏତକା 61% ଆରୁ ସବୁନୁ କମ୍ 26% ରହିବା ବୋଲିକିରି ସୂଚନାଟା ରହିଛେ।
0: ବୋଲେ ଇ ଭଳିଆ ପାଣିପାଗର ସୂଚନା ଥିଲା।
1: ହଇ ଦାଦା,
0: ହେଲେ ବିରସୁ ସବୁ ସୂଚନା ମାନେ ତ କହିଲା, ହେଲେ ବୈଠକି ସରାବାର ସମିଆ ହେଲା ନଗା।
1: ହଇ ବେଲେ ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକଣାଟା ଜଣେଇ ଦେମା,
0: ତେହେରୁ ଆମେ ବୈଠକି ସାରମା ନେଇ କେ।
1: ହଇ ତ ଚାଷୀ ଭାଇ ବହିନ ମାନେ, ଆମର ଇ କାର୍ଯ୍ୟକ୍ରମ ଆପଣ ମାନକେ କେନ୍ତା ଲାଗୁଛେ ଆରୁ କେନ୍ କେନ୍ ନୂଆ ନୂଆ ଚାଷ ମାନକେ ଆପଣ ମାନେ ଇ ବଛର ଯୋଜନା କରିଛନ୍, ଇ ସବୁ କଥା ମାନକେ ଲେଖିକିରି ଇ ଠିକନାଥି ଚିଠି ଲେଖମେ।
0: ଆର ଆମକୁ ଏ ଚିଠି ଲେଖବା ଠିକନା ହଉଛେ କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 7690042। ଆଉ ଚାଷୀ ଭାଇ ବୋନମାନେ, ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି।
1: ହଇ ହଇ, ତ ଚାଷୀ ଭାଇ ବହିନମାନେ ଆଜିର ଲାଗି ସମାରୋହ ଦଦା ଆରୁ ବିର୍ଷୁ ଭାଇକେ ବିଦାୟ ଦଉନ୍।
0: ଜୁହାର।
2: ଶ୍ରୋତାବନ୍ଧୁ, ପ୍ରଚାର କଲୁ କିଷାନବାଣୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଦିଲ୍ କଥାଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: 10 ଲକ୍ଷର ଲଟେରି ମତେ ୱାଓ
1: ହସିଲା ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ

ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ମକ୍ଷୀ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି କେକେ ଏବଂ ଜି ସହିତୀ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଟିରେ ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଏବେ ଶୁଣନ୍ତୁ ସମାଚାର ଦର୍ପଣ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ସରକାର ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମେ ସମସ୍ତ ଜିଲ୍ଲାରେ ଯେଉଁ ଆମର ପ୍ରସ୍ତାବିତ ଅଛି ବଜେଟ୍ରେ ପ୍ରବଧାନ ଯେ ଆମେ 12,000 crore ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବୁ। ପ୍ରଥମ ପର୍ଯ୍ୟାୟରେ 118 ଆମେ ତାହାର ଶିଳାନ୍ୟାସ କରିଛୁ, ଶୁଭାରମ୍ଭ କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆଜି 204 ବିଦ୍ୟାଳୟର କଲେ। ଏ ଜମି କାରଣରୁ ଟିକିଏ ପଛେଇ ଯାଉଛି, ଆମେ କମ୍ପ୍ରମାଇଜ୍ କରୁନୁ। ଜମି ନହେଲେ ଏଠି ଆମର ପିଲାମାନେ କହୁଥିଲେ ଯେ ଭଲ ଖେଳ ପଡ଼ିଆଟେ ଦରକାର, ଭଲ ବଗିଚାଟେ ଦରକାର, ଭଲ ଗୋଟିଏ ଗାର୍ଡ଼େନ୍ ଦରକାର, ଡିଜିଟାଲ୍ କ୍ଲାସରୁମ୍ ଦରକାର, ଅନଲାଇନ୍ରେ ପାଠ ପଢ଼ା ହେବା ପାଇଁ ମଧ୍ୟ ତା'ର ଆନୁଷାଙ୍ଗିକ ବ୍ୟବସ୍ଥା ଦରକାର, ସାଇକେଲ୍ ଷ୍ଟାଣ୍ଡ ଦରକାର ଏବଂ ହଷ୍ଟେଲ୍ ଦରକାର, ଟିଚର୍ମାନେ ରହିବା ପାଇଁ ମଧ୍ୟ ଘର ଦରକାର, ସେମାନେ ଭଜନ କରିବେ କେମିତି ଭଜନ ଘର ହେବ ତାହାର ମଧ୍ୟ ଦରକାର ହେବ। ଇଏ ସମସ୍ତ କଥାକୁ ଯଦି ଆମେ ଦେଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଟିକିଏ ଜମି ଅଧିକ ଦରକାର ହେଉଛି। ଆଉ ଯେଉଁ ଟିଚର୍ମାନେ ଆସିବେ ସେମାନଙ୍କୁ ଟ୍ରେନିଂ ଦରକାର, ସେମାନେ କେମିତି ନିଜେ ଅଧିକ ପାରଙ୍ଗମ ହେବେ, ପିଲାମାନଙ୍କୁ ଅଧିକ ସ୍ମାର୍ଟ କରିବେ, ଆଉ ସେଥିପାଇଁ ତାହାର ବହୁତ ଆବଶ୍ୟକତା ଆଜି ଦିନରେ ଅଛି। ଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏଥିରେ ଅଧିକ ପ୍ରଶିକ୍ଷଣ ଯୁକ୍ତ ଟ୍ରେନିଂ ପାଇଥିବା ସ୍ମାର୍ଟ ଟିଚର୍ ବି ଦରକାର, ସ୍ମାର୍ଟ କ୍ଲାସରୁମ୍ ଦରକାର, ଡିଜିଟାଲ୍ କ୍ଲାସରୁମ୍ ଦରକାର ଏବଂ ସେଥିପାଇଁ ଆନୁଷାଙ୍ଗିକ ଯାହା ବ୍ୟବସ୍ଥା ହେବା କଥା, ଏକ ଶୌଖିକ ପରିବେଶ ଏମିତି ଭାବରେ ତିଆରି ହେବ ଯେଉଁଥିରେ କି ଆମ ପିଲାମାନେ ଯେଉଁମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାର୍ଟିଫିକେଟ୍ ନେଇକରି ସେମାନେ ପ୍ରାଥମିକ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ପଳାଇ ଯାଉଛନ୍ତି, ଆମେ ନେଇଯାଉଛନ୍ତି, ଆମ ବାପା ମାମାରେ ନେଇଯାଉଛନ୍ତି। ଇଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଯେଉଁଥିରେ ଆମକୁ ଅଧିକ ଏଥିରେ ଆମ ପିଲାଙ୍କୁ ଆମେ କିଭଳି ଭାବରେ ତଳ ସ୍ତରରୁ ନିପୁଣ କରିବା ପାଇଁ ପଡ଼ିବ, ସେମାନଙ୍କୁ କିଭଳି ଭାବରେ ସ୍ମାର୍ଟ କରିବା ପାଇଁ ପଡ଼ିବ, ସେଥିପାଇଁ ପିଲାମାନଙ୍କର ଭବିଷ୍ୟତ ହେଉଛି ଆମ ପରିବାରର ଭବିଷ୍ୟତ।
0: ସମ୍ବଲପୁରରେ ହେବ ଫିଫା ଷ୍ଟାଣ୍ଡାର୍ଡ଼ର 3 ଫୁଟବଲ ପଡ଼ିଆ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବର୍ଷା ହେଲେ ମଧ୍ୟ ସେଠାରେ ଫୁଟବଲ ଖେଳାଯାଇପାରିବ ଓ ସେହି ଧରଣର ଗ୍ରାଉଣ୍ଡ ତିଆରି ହେବ ବୋଲି ସେ କହିଛନ୍ତି। ସେଠାରେ ଅନେକ ଖେଳାଳି ପ୍ରଶିକ୍ଷଣ ନେବା ସହ ଜାତୀୟ ସ୍ତରରେ ନାଁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟେ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକିରି ଇଏ ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁରର ବିଧାୟକ ଜରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
0: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଉଶ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ଉଶ୍ୱାସ ପଦ୍ଧତିରେ କାମ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।
3: ଉଶ୍ୱାସ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଜିଲ୍ଲା ସଫଳତା ପାଇଛି। ମେ ମାସରେ ଯୋଉ ଆସେସମେଣ୍ଟ ହେଇଛି ସେଥିରେ ସର୍ବାଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାର ଫାଇଲ୍ ପ୍ରୋସେସିଂ ହେଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ ଫାଇଲ୍ ଗଞ୍ଜାମ ଜିଲ୍ଲାର ଗୋଟେ ମାସ ଭିତରେ ପ୍ରୋସେସିଂ ହେଇଛି। ରାଜ୍ୟ ସ୍ତରରେ ଦେଖିଲେ 90,000 ଫାଇଲ୍ ମାନେ ଓଭରଅଲ୍ ରାଜ୍ୟରେ ବେଶୀ ହେଇଛି। ତା ଭିତରେ 25,000 ଫାଇଲ୍ ଗଞ୍ଜାମ ଜିଲ୍ଲାର ହେଇପାରିଛି। ନିଶ୍ଚିତ ଏଇଟା ଯୋଉ ଗତ ଅଗଷ୍ଟ ମାସରୁ ଆମେ ପ୍ରୟାସ ଆରମ୍ଭ କରିଥିଲୁ ଆମର ପ୍ରତ୍ୟେକ କାର୍ଯ୍ୟାଳୟରେ ଉଶ୍ୱାସ ଇମ୍ପ୍ଲିମେଣ୍ଟେସନ ଏନ୍ସୋର୍ କରିବା ପାଇଁ ସେଥିରେ ନିଶ୍ଚିତ ଆମେ ସଫଳତା ପାଇଛୁ। ଗଞ୍ଜାମ ଜିଲ୍ଲାରେ ମାତ୍ର 3,300 ଉର୍ଦ୍ଧ୍ୱ ଆମେ ଅଙ୍କନ କରିଛୁ କିଛି ୟୁଜର୍ସ ଉଶ୍ୱାସରେ ଅଙ୍କନ ହେଇକି ଅଛନ୍ତି ଏବଂ କି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରୁ ଆରମ୍ଭ କରିକି ବ୍ଲକ ସ୍ତର ଏବଂ ଚାଷ ସ୍ତର ମଧ୍ୟ ସବୁ ଫାଇଲ୍ ଆମେ ଅନ୍ଲାଇନ୍ରେ ପ୍ରୋସେସ୍ କରିପାରୁଛୁ। ଯାହାଦ୍ୱାରା
0: ସୂଚନା ଅନୁଯାୟୀ ଗତ ମେ 1 31 ତାରିଖ ମଧ୍ୟରେ ଉଶ୍ୱାସ ପଦ୍ଧତିରେ 2,699 ଫାଇଲ୍ ସୃଷ୍ଟି ହୋଇଛି। ଏହି ପଦ୍ଧତିରେ କାର୍ଯ୍ୟାନ୍ୱୟନ 25,153 ଫାଇଲ୍ଗୁଡ଼ିକ ପ୍ରକ୍ରିୟାକୃତ କରିପାରିଥିବାରୁ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ଜଣେ ବାସିନ୍ଦା ଡକ୍ଟର ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି,
4: ଯେତେବେଳେ ଏହି ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହଉଥିଲା ଅମଲାତନ୍ତ୍ର ମାନେ ଥିଲେ ଏବଂ ଅମଲାତନ୍ତ୍ରରୁ ସେ ଫାଇଲ୍ ଯାଇକି ଯାଉଥିଲା ଅଫିସରଙ୍କ ଲେବଲରେ ସେଟା ଡିସ୍ପୋଜାଲ ହଉଥିଲା। କିନ୍ତୁ ସେ ସମୟରେ କଣ ହଉଥିଲା ନା ସବୁ ପେପର ୱାର୍କ ହଉଥିଲା। ଯୋଉ ପେପର ୱାର୍କ ହଉଛି ଗୋଟିଏ ଲେନ୍ଦି ପ୍ରୋସେସ ଥିଲା, ଯୋଉଟାକ ଆ ପାଖରୁ ଯିବ ସେଇ କ୍ଲର୍କ ପାଖକୁ ଯିବ ବଡ଼ବାବୁଙ୍କ ପାଖକୁ ଯିବ ତାପରେ ଅଫିସର ପାଖକୁ ଯିବ ସର୍ବୋଚ୍ଚ ଅଧିକାରୀଙ୍କ ପାଖକୁ ଯିବ। ଏଇ ଯୋଉ ଲେନ୍ଦି ପ୍ରୋସେସରେ କଣ ହଉଥିଲା ଦିନରୁ ଦିନ ବିତି ଯାଇଥାଏ, ମାସ ମାସ ମଧ୍ୟ ବିତି ଯାଇଥାଏ ଲୋକ ନ୍ୟାୟ ପାଇବା ପାଇଁ ଏବଂ ସଠିକ ସେମାନଙ୍କର ଯାହା ହିତାଧିକାରୀଙ୍କର ଯୋଉ ପ୍ରକାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହଉଥିଲେ। କିନ୍ତୁ ବର୍ତ୍ତମାନ ଆମର ଗଞ୍ଜାମ ପ୍ରଶାସନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି, ଯୋଉ ଉଶ୍ୱାସ ସିଷ୍ଟମ କରିଛି ଯୋଉଟାକି ସବୁ ଅନଲାଇନ୍ ସିଷ୍ଟମ କରିଦେଲା, ଡିଜିଟାଲ ପ୍ଲାଟଫର୍ମରେ ସବୁ କାର୍ଯ୍ୟକ୍ରମ ହେଲା ଏବଂ ପେପରଲେସ୍ କାର୍ଯ୍ୟ ହେଇଗଲା। ଆଉ କାଗଜ କଲମ ମୋଟେ ଦରକାର ପଡ଼ିଲା ନାହିଁ। ଯୋଉ ଲୋକଙ୍କର ଯୋଉ ଗ୍ରିଭାନ୍ସ କୁହନ୍ତୁ ଆପତ୍ତି ଅଭିଯୋଗ କୁହନ୍ତୁ ଆଉ ଯୋଉ ସରକାରୀ କାର୍ଯ୍ୟକ୍ରମ ଯାହା ରହିଛି ମଧ୍ୟ ତାହା ସଙ୍ଗେ ସଙ୍ଗେ ଆପଣ କମ୍ପ୍ୟୁଟର ମାଧ୍ୟମରେ ଯୋଉଟା ଡିଜିଟାଲ ମାଧ୍ୟମରେ ଏଗୁଡାକୁ ଦିଆଯାଉ କରାଯାଉଛି ଏବଂ ଗୋଟିଏ ଦିନରେ ହିଁ ତଳ କର୍ମଚାରୀରୁ ଉପର କର୍ମଚାରୀ ପର୍ଯ୍ୟନ୍ତ ଅଫିସ ସେମାନଙ୍କ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗୋଟିଏ ଦିନରେ ସୁଚାରୁ ରୂପେ ପରିଚାଳିତ ହେଇପାରୁଛି, ଯଦ୍ୱାରା କି ଲୋକମାନେ ହଠାତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଯାହା ଅଛି କାର୍ଯ୍ୟକ୍ରମ ହେଉଛି ସେମାନେ ପାଇପାରୁଛନ୍ତି ଏବଂ ତାଙ୍କର ସୁବିଧା ସହଯୋଗ ପାଇପାରୁଛନ୍ତି। ଏଥିରୁ ମଧ୍ୟ ଆଉ ଗୋଟିଏ କଥା ହେଉଛି, ଆପଣ ଜାଣିପାରିବେ ଦେଖନ୍ତୁ ବର୍ତ୍ତମାନ ଫାଇଲ୍ ଯେତେବେଳେ ରହିଗଲା ସେ ଫାଇଲ୍ କୋଉଠି ରହିଛି କାହା ପାଖରେ ରହିଛି ସେଟା ଲୋକେଟ୍ କରିବାଟା ବହୁତ କଷ୍ଟ ହଉଥିଲା ଜନସାଧାରଣଙ୍କର। ବର୍ତ୍ତମାନ ସେମାନେ ନିଜେ କମ୍ପ୍ୟୁଟରରେ ରହି କମ୍ପ୍ୟୁଟର ଦେଖିଦେଲେ ଡିଜିଟାଲ ପ୍ଲାଟଫର୍ମରେ ସେମାନେ ମଧ୍ୟ ଦେଖିଦେଲେ ସେଟା ଆପ୍ଲାଏ କରୁଛନ୍ତି ସେ କମ୍ପ୍ୟୁଟରରେ ଅନଲାଇନ୍ରେ ଏବଂ ତା ରିଜଲ୍ଟ ମଧ୍ୟ ଅନଲାଇନ୍ ପାଉଛନ୍ତି। ଏହା ଏକ ବହୁତ ବାସ୍ତବରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
0: ପୁରୀରେ ଅନୁଷ୍ଠିତ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଅନେକ ଦକ୍ଷତା ଅଭିଜ୍ଞତା ରହିଥିବା କହିଥିଲେ। ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା ଓଡ଼ିଶା କରିଥିବା ବେଳେ ବ୍ରିକ୍ସ ବୈଠକରୁ ଅନେକ ସଫଳତା ମିଳିବା ନେଇ ଆଶା କରିଥିଲେ। ସେ କହିଥିଲେ,
1: ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି ଏବଂ ଆମେ ମଧ୍ୟ 1999 ମସିହାର ସେହି ମହାବାତ୍ୟାକୁ ଦେଖିଛନ୍ତି ଏବଂ ତାର ପରବର୍ତ୍ତୀ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହା ସହିତ ଆମେ ଜାଣିଛନ୍ତି ଆମର ଏ ପୁରୀରେ ଅତ୍ୟନ୍ତ ଗରମ ହେବା, ଗୁଳୁଗୁଳି ହେବା ଏବଂ ବର୍ଷା ସମୟରେ ମଧ୍ୟ ଅର୍ଥାତ୍ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଆମେ ସମସ୍ତେ ଅନୁଭବ କରିଛନ୍ତି, ଦେଖିଛନ୍ତି ଗୋଟିଏ ପାଖାପାଖି ଭକ୍ତଙ୍କର ସମାରୋହରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆମେ କିଭଳି ଭାବରେ ପରିଚାଳନା କରୁ। ତେଣୁ ଓଡ଼ିଶାକୁ ବିଶେଷ କରିକି ଏ ପୁରୀକୁ ଏହାକୁ ସ୍ୱତନ୍ତ୍ରତା ଦେଇ ପୁରୀରେ ଏ ବୈଠକ କରିବା ନିଶ୍ଚିତ ଭାବରେ ଏକ ସୁସମ୍ବାଦ। ଆଉ ସେଥିପାଇଁ ଯୋଉ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲ୍ରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁଛି ତା ମଧ୍ୟରେ ତାହା ମଧ୍ୟ ନିଶ୍ଚିତ ଭାବରେ ଏକ ଅନୁଧ୍ୟାନ କରିବାର ଏ କାର୍ଯ୍ୟକ୍ରମ ଭିତରେ ଆସୁଛି। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି ଏବଂ ଏ ବୈଠକରୁ ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର 55ଟି ଏବଂ ମହାକାଳପଡ଼ା ବ୍ଲକର 41ଟି ଗ୍ରାମରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ସଂଖ୍ୟା 50% ଅଧିକ, କେତେକ ଗ୍ରାମରେ ଏହି ସଂଖ୍ୟା 90% ମଧ୍ୟ ଅଧିକ ହେବ। ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗି ରହିଥିବା ସାମୁଦ୍ରିକ ଜଳପଥରେ ଅନୁପ୍ରବେଶ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସ୍ଥଳପଥ ଏବଂ ଜଳପଥ ସୀମାରେଖାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିଗୋଚର ହେଲେ ତୁରନ୍ତ ପୁଲିସ୍କୁ ଜଣାଇବା ଲାଗି କୁହାଯାଇଥିବା ଜମ୍ବୁ ଗ୍ରାମର ଜଣେ ବାସିନ୍ଦା ସାଧନ ମଣ୍ଡଳ କହିଛନ୍ତି।
5: ନାଇଁ, ଏଇଟା ଆଜ୍ଞା ଠିକ୍ କରାଯାଇଛି, ଏଇଟା କୌଣସି ମାନେ ଅସୁବିଧା ନାହିଁ। ତେଣୁ କରିକି ଆମେ ଏଇ ସଦାବେଳେ ଆମେ ସଜାଗ ଅଛୁ, ଯେକୌଣସି ମୁହୂର୍ତ୍ତରେ ଆମେ ଯେକୌଣସି ଅଚିହ୍ନା ଲୋକ କି ଅଜଣା ଲୋକ ଯାହାକୁ ପାଇବୁ ଆମେ ସାଙ୍ଗେ ସାଙ୍ଗେ ପୋଲିସ୍ ଷ୍ଟେସନରେ ଯାଇ ପହଞ୍ଚେଇବୁ। ଏ ଯେଉଁ ପେଟ୍ରୋଲିଂ ହେଉଛି ଠିକ୍ ଅଛି, ଯେକୌଣସି ବୋଟ୍ ମାନଙ୍କରେ ସେମାନେ ପଳେଇ ଆସିପାରନ୍ତି କି କ'ଣ, ସେ ବୋଟ୍ ମାନଙ୍କରେ ବି ଯାଞ୍ଚ କରାଯାଉଛି। ଆଜ୍ଞା, ଯେଉଁ ଅତି ଆବଶ୍ୟକ ଆଧାର କାର୍ଡ଼, ଯେଉଁ ଭୋଟର କାର୍ଡ଼ ଡାଉଟ୍ ଲାଗୁଛି ସେଇଗୁଡ଼ାକୁ ଧରିକି ଆମେ ଯାଞ୍ଚ କରୁଛୁ।
0: ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ତ ସାମୁଦ୍ରିକ ଜଳପଥରେ କଡ଼ା ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିକୁ ଆସିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୁଲିସ୍ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
6: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ 3 ମାରାଇନ୍ ପୋଲିସ୍ ଷ୍ଟେସନ୍ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ୍ ପୋଲିସ୍ ଷ୍ଟେସନ୍କୁ ନିର୍ଦ୍ଦେଶ ଦିଆହେଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପେଟ୍ରୋଲିଂ କରିବେ। ଆମର ସବୁ ମାରାଇନ୍ ପୋଲିସ୍ ଷ୍ଟେସନ୍ରେ ଆମର ବୋଟ୍ସ ଅଛି। ଯଦି ମୁଁ ଆପଣଙ୍କୁ ସ୍ପେସିଫିକ୍ ଯଦି କହିବେ ତ ଆମର ଜମ୍ବୁ ଥାନାରେ 12-ton ବୋଟ୍ ଅଛି, ଅର୍ ଗୋଟେ ଆମର ଫିସିଂ ଟ୍ରଲର ହାୟର୍ଡ ବେସିସ୍ରେ କରାହେଇଛି। ସେକେଣ୍ଡ ଆମର ତନ୍ତିଆପାଲ ଥାନାରେ 5-ton ବୋଟ୍ ଅଛି, ତାଲଚୁଆ ଥାନାରେ ଆମର ଗୋଟେ 12-ton ବୋଟ୍ ଅଛି। ତ ସବୁ ମରିନ୍ ଥାନାରେ ଆମର ଏନଫ୍ ଆମର ବୋଟ୍ସ ଅଛି, ଅର୍ ତାପରେ ଆମର ଷ୍ଟାଫ୍ ଏକ୍ସ ନେଭି ପର୍ସନାଲ୍କୁ ଡିପ୍ଲୟ କରାହେଇଛି, ସୋ ଦେଟ୍ ଆମର ସି ପେଟ୍ରୋଲିଂ ଭଲ ଭାବସେ ହେବ। ପେଟ୍ରୋଲିଂ ପାଇଁ ସବସେ ଅର୍ ଅଧିକ ଏକ ଇମ୍ପୋର୍ଟାଣ୍ଟ ଚିଜ୍ ରହୁଛି ଆମର ଫ୍ୟୁଲ। ତ ଏବେ ଆମର ପାଖରେ କୋଇ ଫ୍ୟୁଲ ସମସ୍ୟା ନାହିଁ, ଆମର ପାଖରେ ଏନଫ୍ ଫ୍ୟୁଲ ଅଛି, ଆମର ପ୍ରତିଦିନ ଆମର ସି ପେଟ୍ରୋଲିଂ ହେଉଛି। ଇନଫ୍ୟାକ୍ଟ ଆମର କୋଷ୍ଟାଲ ସିକ୍ୟୁରିଟି ଆମର ହାଇୟର କ୍ୱାର୍ଟର୍ସରେ ସବୁ ପ୍ଲାନ୍ ହେଇକି ଆସୁଛି, ଅର୍ ସବୁ GPS ଲାଗିଛି କି ସେମାନେ ସି ପେଟ୍ରୋଲିଂ କରୁଛନ୍ତି କି ନାହିଁ। ଆମର ବି ସବୁବେଳେ ସେମାନେ ଲୋକେସନ୍ ବି ଆମେ ପଠାଉଛୁ, ସୋ ଦେଟ୍ ଆମର ସି ପେଟ୍ରୋଲିଂ ୱି ଶୁଡ୍ ଆମର ଇନ୍ସ୍ୟୋର୍ ହେଇଛି କି ଭଲ ଭାବସେ ସି ପେଟ୍ରୋଲିଂ ହେବ। ନେକ୍ସଟ ଆମର ରହୁଛି ଆମର ହାଇ ଟେକ୍ନିକାଲ ଡ୍ରୋନ୍ ଆମର ପାଖରେ ଅଛି ତାଲଚୁଆରେ, ତ ଡ୍ରୋନ୍ ସର୍ଭେଲାନ୍ସ ବି ଆମର ଚାଲିଛି ମେନଲି ଆମର ତାଲଚୁଆ ଏରିଆରେ। କୋଷ୍ଟାଲ ସିକ୍ୟୁରିଟି କା ନେକ୍ସଟ ଆମର ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆଉ ଜେଟି। ଇନ୍ ସବୁ ଏରିଆରେ ଆମେ ଭଲ ଭାବସେ କେମିତି ଆମେ ଇଣ୍ଟେଲିଜେନ୍ସ ପାଇବା, କେମିତି ଆମର ସିକ୍ୟୁରିଟି ରହିବା, ତା ଭାବରେ ଆମର ସବୁ ଥାନାରେ ଯେତେ ବି ଆମର FLC ୟାନି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର୍ସ ଆଉ ଜେଟି ଅଛି, ସବୁ 24/7 ଆମର ଷ୍ଟାଫ୍ ଡିପ୍ଲଏଡ୍ ଅଛି, ସେ ସବୁ ମାନେ ଇଣ୍ଟେଲିଜେନ୍ସ ଦେଉଛନ୍ତି। ତାପରେ ଆମର ସେକେଣ୍ଡ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଆମର ଯେଉଁ ଫିସରିଜ୍ ଡିପାର୍ଟମେଣ୍ଟ କେ ସାଥ ମିଶିକି ଯେଉଁ ଆମର କୋଅର୍ଡିନେଟେଡ୍ ୱେ ମେ ସିକ୍ୟୁରିଟି ଆଉ ଯେ ସର୍ଭେଲାନ୍ସ ଯେଉଁ ଚାଲିଛି ଇସ୍ମେ ବି ଆମର ବେଳେ ବେଳେ ଆମେ ଯାଇକି ଆମେ ଇଣ୍ଟର କୋଅର୍ଡିନେଟେଡ୍ ୱେରେ ଆମେ ଯାଇକି ସବୁ ବୋଟ୍ସ ଗୁଡ଼ାକୁ ଚେକ୍ କରୁଛୁ।
0: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ଏବେ ଆସନ୍ତୁ ଶୁଣିବା ଗୀତ ଏବଂ ଗଜଲ କାର୍ଯ୍ୟକ୍ରମରେ ଆଜି ଜଗଜିତ୍ ସିଂ ଗାଇଥିବା କେତେଗୋଟି ଗଜଲ।

ମନ ଦୁଃଖରେ ସିଂହାସନ ଉପରେ ବସିଛନ୍ତି। ଠିକ ଏହି ସମୟରେ ଦେବର୍ଷି ନାରଦ ଆସି ପହଞ୍ଚିଗଲେ। ନାରଦଙ୍କୁ ଦେଖି ରାଜା ହରିଶ୍ଚନ୍ଦ୍ର

ବର୍ଷୀ ନାରଦଙ୍କର ପାଦ ପ୍ରକ୍ଷାଳନ ପୂର୍ବକ ଦିବ୍ୟ ଆସନରେ ବସିବା ପାଇଁ କି ଦେଲେ? ଦେବର୍ଷି ନାରଦ କହୁଛନ୍ତି, ହେ ମହାରାଜା, ଆପଣ ମନ ଦୁଃଖ କରୁଛନ୍ତି କାହିଁକି? ଆପଣ ଯଦି ବରୁଣଙ୍କୁ ପୂଜା କରି ସନ୍ତୁଷ୍ଟ କରିପାରିବେ, ଆପଣ

ସେତେବେଳେ ଦିନ ଦିନ ଧରି ରାଜା ବରୁଣଙ୍କୁ ଆରାଧନା କରିବା ପାଇଁକି ଲାଗିଲେ। ରାଜାଙ୍କର ଭକ୍ତି ସ୍ତୁତିରେ ବରୁଣ ସନ୍ତୁଷ୍ଟ ହୋଇ ଆବିର୍ଭାବ ହେଲେ। କହୁଛନ୍ତି ହେ ମହାରାଜା ଆପଣଙ୍କ କୋଳରେ

କିନ୍ତୁ ହରିଶ୍ଚନ୍ଦ୍ର କହିଲେ ମହାଭାଗ ମତେ ପୁଅଟିଏ ଦିଅନ୍ତୁ, ସେ ପୁଅଟା ବରଂ ମୁଁ ଆପଣଙ୍କୁ ଫେରେଇ ଦେବି, କିନ୍ତୁ ଆପଣ ଦୟାକରି ମୋର ପୁତ୍ରିକ କଷ୍ଟ ଦୂରୀଭୂତ କରନ୍ତୁ। ବରୁଣ ଆଜ୍ଞା ସନ୍ତୁଷ୍ଟ ହୋଇଗଲେ, କହିଲେ ରାଜା ତମେ ତାହେଲେ ପୁଅ ପାଇଲେ ମତେ ଫେରେଇ ଦେବ ତ? ଠିକ ଅଛି, ତାହେଲେ ମୋରି ଅନୁକମ୍ପାରୁ ତମ କୂଳରେ ନିଶ୍ଚିତ ଭାବରେ ପୁତ୍ର ହବ, କିନ୍ତୁ ପୁତ୍ରଟାକୁ ଫେରେଇ ଦେବା ପାଇଁ ଭୁଲିଯିବ ନାହିଁ। ଏଇଆ କହି ଆଜି ଆଜ୍ଞା ବରୁଣ।

0: ପାଇଁ ଲାଗିଛି
1: ବରୁଣଙ୍କର ଅନୁକମ୍ପାରୁ
0: ରାଣୀ
1: ସବ୍ୟାଙ୍କର ଆଜ୍ଞା ପୁଷ୍ପ ପ୍ରକାଶ ହେଲା କବି କାଳିଦାସଙ୍କର ଦୃଷ୍ଟି ପଡ଼ିଲା।

ଯେତିକି ବେଳେ କି ଆଜ୍ଞା ଶୁଭ ସମୟରେ ଶୁଭ ଦିନରେ ଶୁଭ ବେଳାରେ ଶୁଭ ଘଡ଼ିରେ ସବ୍ୟାରାଣୀ ପୁଷ୍ପବତୀ ହେଲେ ସାତ ଦିନ ଭିତରେ କଲେ ଋତୁ ସ୍ନାନ ସ୍ନାନ ସାରି ପାଣି ଲୋଟାଏ ଧରି ତୁଳସୀ ଚଉରା ମୂଳରେ ଢାଳିଦେଲେ ଆଜ୍ଞା କ୍ରମେ କ୍ରମେ ସୂର୍ଯ୍ୟ ଅସ୍ତ ହୋଇଯାଇଛନ୍ତି ରାତି ହେଇଯାଇଛି ଆଜି ଆମର ଶାସ୍ତ୍ର ଭାଗବତ କହୁଛି ଏ ନାରୀ।

ରାଜାଙ୍କର ଘରେ ପୁଅ ଜନ୍ମ ହୋଇଛି, ଅପୁଆ ଘରେ ପୁଅ ହୋଇଥିବାରୁ ରାଜାଙ୍କର ମନ ଅତି ଆନନ୍ଦିତ। ଆଜି ରାଣୀ ହଂସପୁର ଚହଳି ଉଠୁଛି, ଅନେକ ବନ୍ଧୁ ବାନ୍ଧବ ମାନେ ଆସି ଆଜ୍ଞା ଛୁଆକୁ ବଧାଇ ଦେଇକି ଯାଉଛନ୍ତି। ହେଲେ ଆଜି ଆସି ପହଞ୍ଚି ଯାଉଛି ଆଜ୍ଞା ଷଷ୍ଠୀ ଦିନ, ସମସ୍ତେ ଯେତେବେଳେ ହସ ଖୁସିରେ ଅଛନ୍ତି ଏଇ ସମୟରେ ଜଳ ଅଧିପତି ବରୁଣ ଆସି ପହଞ୍ଚିଗଲେ। ରାଜାଙ୍କୁ ଦେଖି କହୁଛନ୍ତି, ମହାରାଜ ଆପଣ ତ ପୁଅ ପାଇଲେ, ଫେରେଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଏବେ ସେ ପୁଅଟା ମୋତେ ଦେଇ ଦିଅନ୍ତୁ। ହରିଶ୍ଚନ୍ଦ୍ର କହୁଛନ୍ତି, ହେ ମହାଭାଗ, ପୁଅଟା ଆନ୍ତୁଳି ଶାଳରେ ଅଛି, ସେ ଅଶୁଦ୍ଧ ଅବସ୍ଥାରେ ଅଛି, ମୁଁ ବା ତମକୁ କେମିତି ଅର୍ପଣ କରିବି। ସେ ଛୁଆଟା ଶୁଦ୍ଧ ହେଲେ ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ ଦେଇଦେବି। ଆଜ୍ଞା ବରୁଣ ଚାଲିଗଲେ। ଷଷ୍ଠୀ ଦିନେ ମହାରାଜା ଷଷ୍ଠୀ ପୂଜା କଲେ। ଏଇ ସମୟରେ କଥା ହେଇଛି କ'ଣ? ଆଜ୍ଞା

ଏକୋଇଶ ଦିନ ପୁଅର ନାମକରଣ ଉତ୍ସବ, କିନ୍ତୁ ରାଜାଙ୍କର ମନ ଦୁଃଖ, ଭାବୁଛନ୍ତି କାଳେ ବରୁଣ ଆସିବେ କି। ଆଜ୍ଞା ଠିକ ଏହି ସମୟରେ ଜଳ ଅଧିପତି ବରୁଣ ଆସି ପହଞ୍ଚି ଗଲେ। କହିଲେ ମହାରାଜ ହରିଶ୍ଚନ୍ଦ୍ର, ପୁଅଟା ମୋତେ ଦେଇ ଦିଅନ୍ତୁ। ହରିଶ୍ଚନ୍ଦ୍ର କହୁଛନ୍ତି ମହାଭାଗ, ପୁଅଟି ଆପଣ ଦେଲେ, ହେଲେ ସେ ପୁଅଟା ବର୍ତ୍ତମାନ ପୂର୍ଣ୍ଣ ଅବସ୍ଥା ପ୍ରାପ୍ତ ହୋଇନି, ତାର ଦାନ୍ତ ମଧ୍ୟ ଉଠିନି। ସେ ଅସମ୍ପୂର୍ଣ୍ଣ ପୁଅଟାକୁ ଆପଣଙ୍କୁ ଦେବି କେମିତି। ଆଜ୍ଞା ବରୁଣ ତାହା ଶୁଣି ଚାଲିଗଲେ। ଦିନ ପରେ ଦିନ ଅତିବାହିତ ହେବା ପାଇଁ ଲାଗିଲା। ଯେତେବେଳେ ଆଜ୍ଞା ସାତ ମାସ ହେଲା, ଆଜି ପୁଅର ଦାନ୍ତ ଅଙ୍କୁରିତ ହୋଇଛି, ଏଇ ତାକୁ ଅନ୍ନପ୍ରାସନ୍ନ କରେଇବା ସମୟ। ବନ୍ଧୁ ବାନ୍ଧବ ମାନଙ୍କୁ ଡକେଇ ରାଜା ଅନ୍ନପ୍ରାସନ୍ନର ଉତ୍ସବ ଆୟୋଜନ କରୁଛନ୍ତି। ଠିକ ଏହି ସମୟରେ ବରୁଣ ଆସି ପହଞ୍ଚିଗଲେ। କହିଲେ ମହାରାଜ, ଏବେ ପୁଅଟା ମୋତେ ଦେଇଦିଅ। କିନ୍ତୁ ରାଜା କହୁଛନ୍ତି, ହେ ମହାପ୍ରଭୁ, ପୁଅର ଦାନ୍ତ ଉଠିଛି ସିନା, ସେଟା ସ୍ଥାୟୀ ଦାନ୍ତ ନୁହେଁ, ସେଟା ଅସ୍ଥାୟୀ ଦାନ୍ତ, ସେ ଝଡ଼ିଯିବ। ପୁଅର ସ୍ଥାୟୀ ଦାନ୍ତ ଉଠିବା ପର୍ଯ୍ୟନ୍ତ ସମୟ ଦିଅନ୍ତୁ। ଏହା ଶୁଣି ବରୁଣ କହୁଛନ୍ତି, ହେ ମହାରାଜା।

ବ୍ରାହ୍ମଣ ବୁଢ଼ାକୁ ଆଜ୍ଞା ସବୁ କଥା କହିଲା। ଯଦି ପୁଅଟିଏ ଦେଲେ ମୋ ବାପା ମୁକ୍ତି ପାଇବେ, ମୁଁ ବଞ୍ଚିଯିବି, ତମକୁ ବିପୁଳ ସମ୍ପତ୍ତି ଦିଆଯିବ। କିନ୍ତୁ ବ୍ରାହ୍ମଣ ବୁଢ଼ା କହୁଛି ମୁଁ ମୋ ବଡ ପୁଅକୁ ଦେଇପାରିବିନି। ଆଜ୍ଞା ବ୍ରାହ୍ମଣୀ କହୁଛି ମୋ ସାନ ପୁଅକୁ ଦେଇପାରିବି ନାହିଁ। ମଝିଆ ପୁଅ କହିଲା ମୁଁ ଯିବି, କାହିଁକି ଏ ପ୍ରାଣୀ।

ଆସି ପହଞ୍ଚି ଗଲେ କହିଲେ ଏ ବଳି ବନ୍ଦ କର। ମୁଁ ବଳି ଚାହେଁ ନା, ତମର ସତ୍ୟ ରକ୍ଷା କରିବା ପାଇଁ ମୁଁ ଚିନ୍ତା କରୁଥିଲି। ମୁଁ ପ୍ରସନ୍ନ ହେଲି, ତମର ଦୁଃଖ ତମର ରୋଗ ଆଜିଠାରୁ ଦୂରୀଭୂତ ହେଲା। ଆଜ୍ଞା, ଏହିଠାରେ ବିଷୟ ମୋ

ଶ୍ରୋତାବନ୍ଧୁ, ଲୋକଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିଲେ ପାଲା। ପରିବେଷଣ କରିଥିଲେ ଘନଶ୍ୟାମ ସା ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।

ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।